ଆକାଶବାଣୀ ବାରିପଦା ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସ 21 ଦିନ ଇଂରାଜୀ 2026 ମସିହା ମେ ମାସ 11 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:57

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଶିଳ୍ପୀ ଗୀତା ପଟ୍ଟନାୟକ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ବିଜୟ ମଲ୍ଲ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ, ତାଙ୍କ କଣ୍ଠରେ ପୁରାତନ ରଚନା।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରାଚୀନ ଭାରତରେ ଜଣେ ଅତି ପ୍ରତିଭାଶାଳୀ ଓ ବିଦ୍ୱାନ ଋଷି ବାସ କରୁଥିଲେ। ବେଦଶାସ୍ତ୍ର ଓ ବ୍ରହ୍ମ ବିଦ୍ୟାରେ ସେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ହୋଇଥିଲେ। ତାହାଙ୍କର ଏକମାତ୍ର ପୁତ୍ର ଭୃଗୁ ବାଲ୍ୟକାଳରୁ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ ଥିଲେ। ପୁତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପିତା ତାଙ୍କୁ ଜଣେ ଜ୍ଞାନୀ ଋଷିଙ୍କ ନିକଟକୁ ପଠାଇଲେ। ଭୃଗୁ ଗୁରୁଗୃହରେ ରହି ବେଦ ଓ ବ୍ରହ୍ମତତ୍ତ୍ୱ ଅଧ୍ୟୟନ କଲେ। ଶିକ୍ଷା ସମାପନ ପରେ ସେ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ, ଆପଣ ମୋତେ ବେଦ ଓ ବ୍ରହ୍ମତତ୍ତ୍ୱ ଶିକ୍ଷା ଦେଲେ, ମାତ୍ର ବ୍ରହ୍ମଙ୍କ ସ୍ୱରୂପ କିପରି ମନରେ ଚିନ୍ତନ କରାଯାଇପାରିବ ସେହି ବିଷୟ ମୋତେ ଶିଖାଇଲେ ନାହିଁ। ସେତେବେଳେ ଗୁରୁ ତାହାଙ୍କୁ କହିଲେ, ବତ୍ସ, ମୋ ନିକଟରେ ତୁମର ବିଦ୍ୟା ଅଧ୍ୟୟନ ଶେଷ ହୋଇଛି। ତୁମର ପିତା ମହର୍ଷି ବରୁଣ ବ୍ରହ୍ମ ବିଦ୍ୟାରେ ଅସାଧାରଣ ଜ୍ଞାନର ଅଧିକାରୀ ଅଟନ୍ତି, ସୁତରାଂ ସେ ତୁମକୁ ଏ ଦିଗରେ ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିପାରିବେ। ଏହାପରେ ଭୃଗୁ ଗୁରୁଙ୍କର ଆଶୀର୍ବାଦ ଲାଭ କରି ପିତାଙ୍କ ନିକଟକୁ ଫେରି ଆସିଲେ ଏବଂ ପିତାଙ୍କ ଚରଣରେ ପ୍ରଣିପାତ ପୂର୍ବକ ତାହାଙ୍କୁ ପ୍ରଶ୍ନ କଲେ, ପିତୃଦେବ, ମୁଁ ଗୁରୁଙ୍କଠାରୁ ବେଦବିଦ୍ୟା ଓ ବ୍ରହ୍ମତତ୍ତ୍ୱ ବିଷୟକ ଜ୍ଞାନ ଅର୍ଜନ କରିଛି, ମାତ୍ର ବ୍ରହ୍ମଙ୍କୁ କିପରି ଉପଲବ୍ଧି କରାଯାଏ ତାହା ଶିକ୍ଷା ଲାଭ କରିପାରି ନାହିଁ। ଗୁରୁଙ୍କୁ ଏହି ବିଷୟରେ ପ୍ରଶ୍ନ ପଚାରିବାରୁ, ଏ ବିଷୟରେ ଆପଣ ହିଁ ମୋତେ ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିପାରିବେ ବୋଲି ସେ କହିଲେ। ସୁତରାଂ ବ୍ରହ୍ମଙ୍କୁ କିପରି ମନ ଓ ହୃଦୟ ଅନୁଭବ କରାଯାଇପାରିବ ସେହି ଉପାୟ ମୋତେ ବତାଇ ଦିଅନ୍ତୁ। ସେତେବେଳେ ପିତା ତାହାଙ୍କୁ କହିଲେ, ପୁତ୍ର, ଯାହାଙ୍କଠାରୁ ସୃଷ୍ଟିର ସମସ୍ତ ଜୀବ ଜନ୍ମଲାଭ କରିଛନ୍ତି, ଯାହାଙ୍କ ଯୋଗୁଁ ସକଳ ଜୀବ ବଞ୍ଚି ରହନ୍ତି, ପୁନର୍ବାର ସକଳ ଜୀବ ଯାହାଙ୍କ ନିକଟକୁ ଫେରିଯାଆନ୍ତି, ସେ ହେଉଛନ୍ତି ବ୍ରହ୍ମ। ତାହାଙ୍କୁ କିପରି

0: ଉପଲବ୍ଧି କରିବ ତାହା ବାକ୍ୟରେ ବୁଝାଇ ହେବ ନାହିଁ। ସେଥିପାଇଁ ତପସ୍ୟା କରିବା ନିତାନ୍ତ ଆବଶ୍ୟକ। ଏହା ଶୁଣି ଭୃଗୁ ପ୍ରଶ୍ନ କଲେ, ପିତୃଦେବ ତପସ୍ୟା କ'ଣ? ମହର୍ଷି ବରୁଣ କହିଲେ, ଏକାଗ୍ରତା ହିଁ ତପସ୍ୟାର ମୂଳ ଭିତ୍ତି। ଆହାର ଓ ନିଦ୍ରା ପରିହାର ପୂର୍ବକ ଯେକୌଣସି ବିଷୟ ଏକାଗ୍ର ଚିତ୍ତରେ ଅନବରତ ଚିନ୍ତା କରିବା ହିଁ ତପସ୍ୟା। ଗୃହସ୍ଥ, ସନ୍ନ୍ୟାସୀ, ଗୁରୁ, ଛାତ୍ର, ବିଜ୍ଞାନୀ ଓ ସଙ୍ଗୀତଜ୍ଞ ପ୍ରତ୍ୟେକଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ ରହିଛି। ସନ୍ନ୍ୟାସୀର ଗଭୀର ଈଶ୍ୱର ଚିନ୍ତା, ଛାତ୍ର ଓ ଶିକ୍ଷକଙ୍କର ଅନବରତ ଶିକ୍ଷା ଅନୁଶୀଳନ, ବିଜ୍ଞାନୀର ଅହୋରାତ୍ର ତତ୍ତ୍ୱ ଅନୁସନ୍ଧାନ ଏବଂ ସଙ୍ଗୀତଜ୍ଞର ସ୍ୱର ଗବେଷଣା ପ୍ରଭୃତି ହେଉଛି ତପସ୍ୟା। ସୁତରାମ, ତୁମେ ବ୍ରହ୍ମଙ୍କ ବିଷୟ ଏକାଗ୍ର ଚିତ୍ତରେ ଚିନ୍ତନ ପୂର୍ବକ ତପସ୍ୟା କର। ଏହାପରେ ଭୃଗୁ ବନକୁ ଯାଇ କଠୋର ତପସ୍ୟାରେ ନିମଜ୍ଜିତ ହେଲେ। କିଛି କାଳ ପରେ ଗୃହକୁ ଫେରି ପିତାଙ୍କୁ କହିଲେ, ପିତୃଦେବ, ତପସ୍ୟାରୁ ମୁଁ ଉପଲବ୍ଧି କଲି ଯେ ଅନ୍ନ ହିଁ ହେଉଛି ବ୍ରହ୍ମ। ଏହା ଶୁଣି ପିତା କହିଲେ, ବତ୍ସ, ଅନ୍ନ ହେଉଛି ଏକ ଖାଦ୍ୟ ବସ୍ତୁ, ତାହାର ଉତ୍ପତ୍ତି ଓ କ୍ଷୟ ରହିଛି, ମାତ୍ର ବ୍ରହ୍ମ ବିନାଶଶୀଳ ନୁହନ୍ତି, ସେ ଚିରନ୍ତନ। ସୁତରାଂ ଅନ୍ନ କଦାପି ବ୍ରହ୍ମ ନୁହେଁ। ତୁମେ ଆହୁରି ତପସ୍ୟା କର। ଭୃଗୁ ପୁନର୍ବାର କଠୋର ତପସ୍ୟା କଲେ ଏବଂ କିଛି କାଳ ପରେ ଫେରିଆସି କହିଲେ, ପିତୃଦେବ, ମନ ହେଉଛି ବ୍ରହ୍ମ। ଏହା ଶୁଣି ପିତା ବରୁଣ କହିଲେ, ବତ୍ସ, ମନ ହେଉଛି ପରିବର୍ତ୍ତନଶୀଳ, ମାତ୍ର ବ୍ରହ୍ମ ଅପରିବର୍ତ୍ତନୀୟ ଅଟନ୍ତି, ସୁତରାଂ ମନ କଦାପି ବ୍ରହ୍ମ ନୁହେଁ। ତୁମେ ପୁନର୍ବାର ତପସ୍ୟା କର। ଏହିଥର କଠୋର ତପସ୍ୟା କରିବା ପରେ ଭୃଗୁ ପିତାଙ୍କୁ କହିଲେ ଯେ ପ୍ରାଣ ହେଉଛି ବ୍ରହ୍ମ। ପିତା ଏଥିରେ ସମ୍ମତ ନ ହୋଇ ତାଙ୍କୁ ପୁନର୍ବାର ତପସ୍ୟା କରିବାକୁ କହିଲେ। ଏହିଥର ତପସ୍ୟାରୁ ଫେରି ଭୃଗୁ କହିଲେ, ପିତୃଦେବ, ଜ୍ଞାନ ହିଁ ହେଉଛି ବ୍ରହ୍ମ। ଋଷି ବରୁଣ ଜାଣିପାରିଲେ ଯେ ଅଧିକରୁ ଅଧିକ ତପସ୍ୟା ଦ୍ୱାରା ପୁତ୍ର ଚିନ୍ତାଧାରା କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି। ସୁତରାଂ ସେ ପୁତ୍ରକୁ କହିଲେ, ବତ୍ସ, ତୁମେ ଆହୁରି ତପସ୍ୟା କର। ଏହିଥର ଭୃଗୁ ବନ ମଧ୍ୟରେ ଅଧିକ କଠୋର ତପସ୍ୟାରେ ନିମଜ୍ଜିତ ହେଲେ ଏବଂ କିଛି କାଳ ପରେ ପିତାଙ୍କ ନିକଟକୁ ଫେରିଆସି କହିଲେ, ପିତୃଦେବ, ଆନନ୍ଦ ହିଁ ହେଉଛି ବ୍ରହ୍ମ। ପିତା ପୁତ୍ର ମତକୁ ସମର୍ଥନ କରି କହିଲେ, ବତ୍ସ, ବାସ୍ତବରେ ବ୍ରହ୍ମ ହେଉଛନ୍ତି ଆନନ୍ଦମୟ। ଏହି ଆନନ୍ଦରୁ ଜୀବମାନଙ୍କର ସୃଷ୍ଟି ହୋଇଛି। ଏହି ଆନନ୍ଦରେ ହିଁ ସକଳ ଜୀବଙ୍କର ସ୍ଥିତି ଏବଂ ଆନନ୍ଦରେ ହିଁ ସେମାନଙ୍କର ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ତ୍ୱ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା ହିଁ ମଣିଷକୁ ବଡ଼ କରିଥାଏ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟପାଳନ କରୁଥିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଅ ଧାନ କିଣ୍ଡାରେ ଶତକଡ଼ା 85% ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ

0: ଡାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ, ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ, ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର, ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 80 ଗ୍ରାମ କିମ୍ବା କ୍ଲୋରାଟାନିଲିପ୍ରୋଲ 18.5% ଏସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୁର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ 2ଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। प्रधानमंत्री श्री नरेन्द्र मोदी ह्यः तेलंगाना राज्ये प्रायः 400-900 कोटि रूप्यकाणां आधारभूत संरचनानां औद्योगिक परियोजनानां उद्घाटनं शिलान्यासञ्च कृतवान्। तत्पश्चात् सभां संबोधयन् प्रधानमंत्री मोदी उक्तवान् यत् केन्द्र सर्वकारेण कृतानां प्रयासानां कारणात् भारतदेशः पश्चिम एशिया संघर्ष जनितं ऊर्जा संकटं प्रभावी रीत्या नियंत्रयति। सः अवदत् यत् आयातित पेट्रोलियम उत्पादानां संयमेन उपयोगः अद्यतनीय आवश्यकता वर्तते।
3: जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
2: इदानींतन वर्षेषु वैश्विक सौर ऊर्जा उत्पादकेषु शीर्ष श्रेण्यां भारतस्य उल्लेखनीयां प्रगतिम् उद्धृत्य प्रधानमन्त्रिणा उक्तं यत् पेट्रोल ईंधनेन सह इथेनॉल इत्यस्य मिश्रणे अपूर्व प्रगतिः अभवत्।
3: बीते सालों में सोलर पावर के मामले में भारत दुनिया के टॉप देशों में पहुंच चुका है। पेट्रोल में इथेनॉल ब्लेंडिंग को लेकर अभूतपूर्व काम हुआ है। पहले हमने 100% एलपीजी कवरेज पर फोकस किया, अब हम पाइप से सस्ती गैस पर फोकस कर रहे हैं, सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का

ଦିନ 12ଟାରେ ଚହଲା କାର୍ଯ୍ୟକ୍ରମରେ ଆଜି ରହିଛି ଓଡ଼ିଶୀ କୀର୍ତ୍ତନ। ମହିଳା ମହଲ ଦିନ 1:20। ଭକ୍ତିଗୀତ ଶୁଣିବେ ସନ୍ଧ୍ୟା 6ଟାରେ, 6:15ରେ ସୁଗମ ସଙ୍ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ସନ୍ଧ୍ୟା 6:30। ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ କୋଲ ଗୀତ। ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥା ଚିତ୍ରର ଗୀତ। ପରିବାର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚା। ଏସେ ତମାମ ପ୍ରୟାସୋ କେ କାରଣ ଭାରତ ଇସ ବହୁତ ବଡ଼େ ବୈଶ୍ୱିକ ଉର୍ଜା ସଂକଟ କା ସାମନା କର ରହା। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ

0: ଅଭାବିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନ ଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ୍ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବା ବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
2: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। ଆବଶ୍ୟକୀୟ ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳ ରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେହ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରିକୋଳି, ଆତ, ନେହୁଆ, ଲେମ୍ବୁ, ପାଚିଲା ଅମୃତ

0: ଅମୃତଭଣ୍ଡା, ସପୁରି, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ୍ୱ ରକ୍ତଚାପ, ବୃକକ୍, ଯକୃତଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡ଼ୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝା ଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ୍ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ, ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ୍ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡକ୍ଟର ରବୀନ୍ଦ୍ରନାଥ ପ୍ରଧାନ।

0: শ্রোতা বন্ধুমানে কার্যক্রম শুনছেন আকাশবাণী কটক কেন্দ্রর কার্যক্রম প্রচারিত হয়েছে 308.6 মিটর তথা 972 কিলোহার্জ যোগে। সময় বর্তমান সকাল 7:15। শুনন্তু ওড়িয়ারে সংবাদ।
1: আকাশবাণী ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2ଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରର ବିମାନ ଯୋଗେ ସୋମନାଥରେ ପହଞ୍ଚବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ

0: ପାଠ ପଢ଼ିଛି, ରେଭେନ୍ସା କଲେଜରେ ପାଠ ପଢ଼ିଛି ଏବଂ ବିଭିନ୍ନ କଲେଜରେ କାମ କରି ଅଧ୍ୟାପନା କରି ମୁଁ ଶେଷ ଜୀବନ ମୋର ଚାକିରି କାଳ ଭିତରେ ଏଇ MPC କଲେଜରେ ହିଁ କଟିଛି ଏବଂ 2001 ଜାନୁଆରୀ ମାସରୁ ମୁଁ ଅବସର ନେଇଛି। ଅତି ଖୁସିର କଥା ଯେ ଆକାଶବାଣୀର 90 ପୂର୍ତ୍ତି ବର୍ତ୍ତମାନ ପାଳନ ହେଉଛି। ଆକାଶବାଣୀ ସମସ୍ତଙ୍କୁ ବାଣୀ ଶୁଣାଏ, ତେଣୁ ତା ନାଁ ହେଉଛି ଆକାଶବାଣୀ। ଆକାଶବାଣୀରୁ ଆମେ ଗୀତ ଶୁଣିପାରିବା, ଖବର ଶୁଣିପାରିବା ଏବଂ ନାଟକ ଶୁଣିପାରିବା, ଗପ ଶୁଣିପାରିବା, ସବୁ ପ୍ରକାରର ସୁବିଧା ଆମକୁ ମିଳୁଛି। ଅବଶ୍ୟ ବର୍ତ୍ତମାନ ତା ଟିକେ ଚାହିଦା କମିଯାଇଛି TV ହେଲା ପରେ, ତଥାପି ରେଡ଼ିଓକୁ କେହି ପୁରାପୁରି ଭାବରେ ଛାଡ଼ିପାରୁନାହାନ୍ତି। ଗାଁ ଗଣ୍ଡାରେ ରେଡ଼ିଓର ପ୍ରଚଳନ ବର୍ତ୍ତମାନ ସୁଦ୍ଧା ଅଛି ଭଲ ଭାବରେ। ରେଡ଼ିଓରେ ଶୁଣିବା ପାଇଁ ଲୋକମାନେ ବ୍ୟସ୍ତ, କେମିତି ସେମାନେ ଟିକେ ଶୁଣିବେ? ବହୁତ କଥା ଆମେ ଦେଖିଛୁ, ଶୁଣିଛୁ, ଲୋକଙ୍କର ଅଭିଜ୍ଞତାରୁ ଜାଣୁଛୁ, ସେମାନେ ରେଡ଼ିଓକୁ ଛାଡ଼ିପାରୁନାହାନ୍ତି। ରେଡ଼ିଓ ତାଙ୍କୁ ସବୁ ପ୍ରକାରର ଜିନିଷ ଯୋଗାଏ, ଖୋରାକ ଯୋଗାଏ, ତେଣୁ ସେମାନେ ରେଡ଼ିଓ ଶୁଣିକି ବହୁତ ମୁଗ୍ଧ ହୁଅନ୍ତି। ଏବଂ ଅତି ଖୁସିର କଥା ଆମର ବାରିପଦାରେ ରେଡ଼ିଓ ଷ୍ଟେସନ ଖୋଲିଛି ବା ଆକାଶବାଣୀର କେନ୍ଦ୍ର ଖୋଲିଛି ଏବଂ ଏଇ ବାରିପଦାରୁ ରେଡ଼ିଓ ଷ୍ଟେସନରୁ ଆମେ ଯେଉଁ ଆମର ଚାହିଦା ସେଇଟା ଆମେ ଭଲ ଭାବରେ ପାଇପାରୁଛୁ। ତେଣୁ ଅତି ଖୁସିର କଥା ଯେ ଏଇ 90 ପୂର୍ତ୍ତି ଭଲ ଭାବରେ ହେଉ ଏବଂ ଆଉ 10 100 ପୂର୍ତ୍ତି ପାଳନ କରାଯାଉ, ଏତିକି ମୋର ହେଉଛି ଇଚ୍ଛା। ଅତି ଖୁସି ଭାବରେ ମୁଁ ରହିଛି।
1: ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ, ଆଜି ଆପଣ ଆପଣଙ୍କର ଅଭିଜ୍ଞତାରେ ଆକାଶବାଣୀ ଏ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଓଡ଼ିଶା ବାହାରକୁ ବି ସରକାର ପଠାଉଛନ୍ତି, ଯାଇକି ସାରା ସଙ୍ଗୀତ ପରିବେଷଣ କରୁଛୁ, ଭଜନ ବିଶେଷ କରି ଭଜନ ସାର ବେଶୀ ଗୁରୁତ୍ୱ ରହୁଛି।
1: ଆମର ମୟୂରଭଞ୍ଜର ଯେଉଁ ସଂସ୍କୃତି ବିଭାଗ ରହିଛି, ସେ ବିଭାଗ ତରଫରୁ ଆପଣ ବିଭିନ୍ନ ଆଡ଼େ କାର୍ଯ୍ୟକ୍ରମ କରିବା ପାଇଁ ଯାଆନ୍ତି।
0: ସାର୍, ମୟୂରଭଞ୍ଜ ସଂସ୍କୃତିରେ ପୁରା ଅଲ୍ ଓଡ଼ିଶା, ଯେଉଁଟାକି ଆପଣଙ୍କର ଓଡ଼ିଶା ସରକାର ସଂସ୍କୃତି ବିଭାଗ ଭୁବନେଶ୍ୱର।
1: ତେବେ ବିଭିନ୍ନ ଜାଗାକୁ ଯେଉଁ ଯାଆନ୍ତି, କି କି ଜାଗା ସବୁ ଯାଇଛନ୍ତି?
0: ସାର୍, ଆମେ ଯାଇଛୁ ବୁନପୁର, ଯାଇଛୁ କଲିକତା ଯେଉଁ ବୁନପୁର, ଏବଂ ଏପଟେ ବିଶାଖାପାଟଣା ଯାଇଛୁ। ଏଟା ତ ସାର୍ ଖୋର୍ଦ୍ଧା, ସେପଟେ ନୟାଗଡ଼, ଆଠଗଡ଼, ଏଇଟା ସାର୍ ବଲାଙ୍ଗୀର, ଏଇଟା ସବୁ ଯାଇସାରିଛୁ। ବର୍ତ୍ତମାନ ପାଇଁ ବେଶୀ ପ୍ରୋଗ୍ରାମ ରହୁଛି ପଶ୍ଚିମ ଓଡ଼ିଶା, ଏବଂ ଏପଟେ ସାର୍ ଜଳେଶ୍ୱର ଉତ୍ତର ଓଡ଼ିଶା, ଗୁଡ଼ା ବେଶୀ ସାର୍ ଡିମାଣ୍ଡ ରହୁଛି, ଟିକେ ଲୋକ ଭଲ ପାଉଛନ୍ତି ସଙ୍ଗୀତକୁ।
1: ଆପଣଙ୍କର ଅଭିଜ୍ଞତାରୁ କୁହନ୍ତୁ, ଆଗ ଅପେକ୍ଷା ବର୍ତ୍ତମାନ ସଙ୍ଗୀତର ରୂପ କେମିତି ନେଇଛି?
0: ସତ କଥା କହିବାକୁ ଗଲେ, ଏବେ ଯେକୌଣସି ଜଣେ କଳାକାର, ସେ ଯାତ୍ରା କଳାକାର ହଉ କିମ୍ବା ସଙ୍ଗୀତ କ୍ଷେତ୍ରରେ ହଉ, ବା କଣ୍ଠଶିଳ୍ପୀଟିଏ ହଉ କି ବଜେଇବାଲା କୌଣସି ରିଦିମ୍ ବାଲା ହୁଅନ୍ତୁ, ସେ ସାର୍ ବହୁତ ଡେଭଲପ୍ ହୋଇଛି। ସେଇ କ୍ଷେତ୍ରରେ ସେମାନେ ଆରାମସେ ତାଙ୍କ ଜୀବିକା ନିର୍ବାହ କରିପାରିବେ, କିଛି ଅସୁବିଧା ନାହିଁ। କାରଣ ଆଗରୁ ସାର୍ ବହୁତ କଷ୍ଟସାଧ୍ୟ ଥିଲା, ସେତେବେଳେ କଳାକାର ମାନେ ଦୁସ୍ଥ ହୋଇକି ପଡ଼ୁଥିଲେ। ବର୍ତ୍ତମାନ ଯେଉଁ ଆପଣଙ୍କର ରେଡିଓ କୁହନ୍ତୁ, ଦୂରଦର୍ଶନ କୁହନ୍ତୁ, ୟୁଟ୍ୟୁବରେ ଯେଉଁ ସବୁ ଚାଲିଛି କାର୍ଯ୍ୟକ୍ରମ, ଯେଉଁ ସାମାଜିକ ଗଣମାଧ୍ୟମ, ଏଇଠି ସାର୍ ବହୁତ ଫାସିଲିଟି ଦେଲା, ଆଉ ବହୁତ ଭଲ କଳାକାର ସବୁ ବି ବାହାରି ପାରିଲେ, ଲୋକଲୋଚନକୁ ଆସିପାରିଲେ ବି।
1: ତେବେ ଯେତେବେଳେ ଆପଣ ଗୀତ ଶିଖୁଥିଲେ, ସେ ସମୟର କଥା ଆଉ ଏ ସମୟର କଥା, ଆ ଭିତରେ କଣ ଫରକ ଅନୁଭବ କରୁଛନ୍ତି?
0: ସାର୍, ଫରକ ହଉଛି ଏହା, ସେତେବେଳେ ଆମକୁ କଷ୍ଟ କରିକି ମାନେ ଗୁରୁଙ୍କ ଘରକୁ ସବୁ ଯିବାକୁ ପଡୁଥିଲା, ମାନେ ସାଇକେଲ ମାଡ଼ିକି ହଉ, ବସ୍ରେ ହଉ, ଯାଇକି ଶିଖୁଥିଲୁ, ବହୁତ କଷ୍ଟ ବି କରୁଥିଲୁ, ଏବଂ ଗୁରୁଙ୍କୁ ଭଗବାନ ଭଳିଆ ଆମେ ମାନୁଥିଲୁ। ମତେ ଗୁରୁ ପଦବାଚ୍ୟଟା ଏବେ ଟିକେ ଟିକେ କମିଗଲା ଭଳିଆ ଲାଗୁଛି। ମତେ ଲାଗୁଛି ସେଇଟା ଯଦି ଟିକେ ଆମର ନୂଆ ପିଢ଼ି ଯେଉଁମାନେ ଆସୁଛନ୍ତି, ସେମାନେ ଯଦି ସାର୍ ସେଇଟାକୁ ଆଉ ଟିକେ ବେଶୀ ଧରନ୍ତେ, ଆଉ ଟିକେ ଅଧିକ ଗୁରୁ ତାଙ୍କୁ ଶ୍ରଦ୍ଧାରେ କିଛି ଦିଅନ୍ତେ, ଯୋଉଟାକି ତାଙ୍କ ଜୀବନରେ କାମକୁ ବି ଆସନ୍ତା।
1: ତେବେ ଆପଣ ହିନ୍ଦୁସ୍ତାନୀ ଶିଖିଛନ୍ତି ନା?
0: ହଁ ସାର୍, ମୁଁ ହିନ୍ଦୁସ୍ତାନୀ ଶିଖିଛି ଏବଂ ଓଡ଼ିଶୀ ଶିଖିଛି, କିନ୍ତୁ ବେଶୀ ଗୁରୁତ୍ୱ ସାର୍ ମୁଁ ଦେଉଛି ଭଜନ ପ୍ରତି। ବହୁତ ଭଲ ପାଉଛନ୍ତି ଲୋକ ସେ ଭଜନକୁ, ମୋର ଯୋଉ ମୁଁ ଯୋଉ ଯୋଉ ଗୀତ ଗୁଡ଼ା ସବୁ ଗାଉଛି, ସ୍ୱର୍ଗତ ଭିକାରୀ ବଳଙ୍କର ଗୀତ ସାର୍ ମୁଁ ନିଶ୍ଚିତ ଭାବରେ ଗାଏ, ଏବଂ ଯେତେ ସିଙ୍ଗର ଅଛନ୍ତି ତାଙ୍କ ଭଏସ୍ରେ ବି ନିଜକୁ ଗାଏ, ଏବଂ ମୋର ନିଜ ଭଏସ୍ରେ ବି ମୁଁ ସାର୍ ଗାଏ। ମୋର ଅତି ପ୍ରିୟ ହେଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ।
1: ତେବେ ଯେତେବେଳେ ବାହାରେ ଆପଣ ଯାଇକରି ସଙ୍ଗୀତ ପରିବେଷଣ କରୁଛନ୍ତି, ଗୋଟେ ଆସର ଚାଲିଥାଏ, ସେତେବେଳେ ଆପଣ କଣ ଦେଖନ୍ତି? ଆଗ୍ରହ ସହକାରେ ଆମର ଓଡ଼ିଆ ଗୀତକୁ ଶୁଣୁଛନ୍ତି ନା ତାଙ୍କୁ କେମିତି ଲାଗେ, କଣ ଅନୁଭବ କରୁଛନ୍ତି ଯେତେବେଳେ ଆମର ରାଜ୍ୟ ଭିତରେ ବା ରାଜ୍ୟ ବାହାରେ?
0: ନା ନା ସାର୍, ବାସ୍ତବିକ ଓଡ଼ିଶାର ଯେଉଁ ଭାଷା ସାହିତ୍ୟ ଅଛି, ସଂସ୍କୃତି କଳା ଅଛି, ସେମାନେ ବହୁତ ଭଲ ପାଆନ୍ତି ସାର୍। କାହିଁକିନା ମୁଁ ନିଜେ ଅନୁଭବ କରିଛି ବିଶାଖାପାଟଣାରେ ସାର୍ ଷ୍ଟେଜ୍ରେ ଚାଲିଥାଏ କାର୍ଯ୍ୟକ୍ରମ, ସେମାନେ ଗୋଟେ ପରେ ଗୋଟେ ଯେତେବେଳେ ସବୁ ପୁରାତନ ଗୀତ ଯେଉଁଗୁଡ଼ା ସବୁ ଅଛି, ସେ ଗୀତକୁ ସାର୍ ଲେଖିକି ଦେଉଥାନ୍ତି, ଯେ ପଣ୍ଡା ବାବୁ ଏଇଟା ଗାଇବେ, ସେଇଟା ଗାଇପାରିବେ। ମୁଁ ସାର୍ ସେତେବେଳେ ଜାଣେ ଯେ ଏମାନେ ପ୍ରକୃତରେ ଓଡ଼ିଆକୁ ବହୁତ ଭଲ ପାଆନ୍ତି, ଓଡ଼ିଶା ସଙ୍ଗୀତକୁ ଭଲ ପାଆନ୍ତି, ତେଣୁ ସାର୍ ବହୁତ ଭଲ ପାଆନ୍ତି ସମସ୍ତେ। ଯେଉଁମାନେ ବାହାରେ ଅଛନ୍ତି ବି, ଏ ମାଟିର ପୁଅ ସବୁ ଯାଇ ବାହାରେ ରହିଛନ୍ତି, ଆଉ ସେମାନେ ବି ବହୁତ ମନେ ପକାନ୍ତି ଏ ଗୀତକୁ ସବୁ।
1: ଯେତେବେଳେ ଆପଣ ପ୍ରଥମ ପ୍ରଥମେ ଶିଖୁଥିଲେ ଛାତ୍ର ଅବସ୍ଥାରେ ଏଇ ସଙ୍ଗୀତକୁ, ସେତେବେଳେ କୋଉ ଗୀତ ଆପଣଙ୍କୁ ବେଶ ଭଲ ଲାଗୁଥିଲା?
0: ମୁଁ ସାର୍ ପ୍ରଥମରୁ ହିଁ ଭିକାରୀ ବଳଙ୍କ ଗୀତକୁ ଭଲ ପାଉଥିଲି।
1: ତେବେ ଏଇ ଯୋଉ ଭଜନ ଆପଣ ଆସର କରନ୍ତି, ଭଜନ ପରିବେଷଣ କରନ୍ତି, ଆପଣଙ୍କ ପାଇଁ ଭକ୍ତି ଗୀତର ରଙ୍ଗ କେମିତି?
0: ସାର୍, ସିଏ ତ ହଉଛି ମାଧ୍ୟମ, ଭଗବାନଙ୍କୁ ପାଇବା ପାଇଁ ଗୋଟେ ବଡ ମାଧ୍ୟମ ହଉଛି ସାର୍ ଭଜନ। ମାନେ ଏଇଟା ସତ କଥା ସାର୍, ଯୋଉଟାକି ତାଙ୍କ ପ୍ରେମରେ ପଡ଼ିଗଲା ପରେ ପ୍ରାୟତଃ ମୁଁ ଅନୁଭବ କରେ ମୋ ଗୀତ ସାଙ୍ଗରେ ଅନ୍ୟମାନଙ୍କୁ ବି ଆଖିରୁ ଲୁହ ଝରି ଆସିଥାଏ ମହାପ୍ରଭୁଙ୍କର ଗୀତ ଶୁଣିଲା ସମୟରେ, ମୁଁ ନିଜେ ବି ତନ୍ମୟ ହେଇଯାଏ ଗାଇଲା ବେଳେ।
1: ତେବେ ସେଇ ଭଜନ ସମ୍ରାଟ ଭିକାରୀ ବଳଙ୍କର ଗୋଟେ ସୁନ୍ଦର ଭଜନ ଗାଇକରି ଆମକୁ ଶୁଣାନ୍ତୁ।
0: ଆଜ୍ଞା, ପ୍ରଥମ କଥା ମୁଁ ତାଙ୍କର ଭଜନକୁ ବୋଧେ ଗାଇବି ସାର୍, ତେଣୁ କାନ ଦୁଇ କାନକୁ ଧରିକି ସାର୍ କ୍ଷମା ମାଗୁଛି, କାରଣ କୋଉଠି ଭୁଲ ହବ ତ୍ରୁଟି ହବ କ୍ଷମା ଦେବେ। ଗାଉଛି ସାର୍।

0: ଚାରିଟି ପୁରୁଣା ୟୁଏଲ୍ଭି ଏବଂ ଛଅଟି ନୂଆ ୟୁଏଲ୍ଭି ର ମଧ୍ୟ ଆମେ ରିଭ୍ୟୁ କଲୁ ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବେ ଯେ ପଇସାଟା ଆମେ ଦବୁ ଆଉ ତମେ ତଳେ ତାକୁ ଫ୍ରିଜ୍ କରିଦବ ସେମିତି ତ ଚାଲିବନି ନା ତେଣୁ ମୋର କହିବା କଥା ଯେ ଆମେ ପଇସା ଦଉଛୁ ତମେ କାମ କର ଏବଂ କ୍ୱାଲିଟି କ୍ୱାଣ୍ଟିଟିରେ କୌଣସି କମ୍ପ୍ରମାଇଜ୍ ହବ ନାହିଁ ଏବଂ ଯୋଉ କଣ୍ଟ୍ରାକ୍ଟର ଠିକାଦାର କାମ କରୁଛି ତାକୁ ତୁରନ୍ତ ତମେ ବିଲ୍ ଦେଇଦିଅ ତାଙ୍କ ବିଲ୍ ବି ତୁମେ ଅଟକେଇବାର ଅଧିକାର ତମ ନାହିଁ ଯେ କାମ କରିବେ ସେ ତୁରନ୍ତ ପଇସା ପାଇବ ତେଣୁ ଏ ସବୁ କଥା ଉପରେ ଆମେ ଆଜି ଆଲୋଚନା କଲୁ ଏବଂ ଯିଏ ଆର ଖିଲାପ କରିବ ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଉପରେ ଆକ୍ସନ୍ ନିଆଯିବ ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୋରେଜ ସିଟି ବନେଇବୁ ସୋରେଜ ସିଷ୍ଟମ ବନେଇବୁ ଡ୍ରେନେଜ ସିଷ୍ଟମକୁ କରିବୁ ଏବଂ ସ୍ମାର୍ଟ ସିଟିରେ ମଧ୍ୟ ଅନ୍ତର୍ଭୁକ୍ତ କରିବୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ କରିବୁ ତେଣୁ ତାର ଡିଜାଇନ ଡ୍ରଇଂ ମଧ୍ୟ ବନେଇବା ପାଇଁ ଆଜି ଆମ ଡିପାର୍ଟମେଣ୍ଟର ଡାଇରେକ୍ଟର ଟାଉନ୍ ପ୍ଲାନିଂ ଏବଂ ସିଟି ପ୍ଲାନର ଏବଂ ଆର୍କିଟେକ୍ଟ ବିଭିନ୍ନ ଅଫିସର୍ସ ମାନେ ଆଜି ଆସିଥିଲେ ସେମାନେ ମଧ୍ୟ ଉପରେ ଆଜି ଆଲୋଚନା ପର୍ଯ୍ୟାଲୋଚନା ହେଲା ଆ ଉପରେ ଗୁରୁତ୍ୱ ଆରୋପ ମଧ୍ୟ କରାଗଲା କେମିତି ତ୍ୱରାନ୍ୱିତ ଗତିରେ ଆଉ ଡିଜାଇନ ଡ୍ରଇଂ ମଧ୍ୟ ଚେଞ୍ଜ ହେବ ଯେତେ ଛକ ଅଛି ତାର କେମିତି ଡେଭଲପମେଣ୍ଟ କରାଯିବ ଛକର ନୂତନୀକରଣ କେମିତି ହବ ରୋଡ଼ର କେମିତି ନୂତନୀକରଣ ହବ ରୋଡ କେମିତି ଠିକ ହବ ସେଭଳି ଭାବରେ ଜରାଳି ସରାଳିର ମଧ୍ୟ ପୁନରୁଦ୍ଧାର ଉଦ୍ଧାର କେମିତି କରାଯିବ ଏବଂ ସେଠି କେମିତି ଟ୍ରିଟମେଣ୍ଟ ପ୍ଲାଣ୍ଟ କରି ସେ ପାଣିକୁ ରିୟୁଜ୍ କରାଯିବ ତାକୁ ଆମେ ଗାର୍ଡେନିଂରେ ଲଗାଇ ପାରିବା ତାକୁ ଆମେ ଫାୟାରରେ ଲଗାଇ ପାରିବା ରୋଡ କ୍ଲିନିଂରେ ଲଗାଇ ପାରିବା ଏଭଳି ଭାବରେ ମଧ୍ୟ ତା ଉପରେ ମଧ୍ୟ ଆଲୋଚନା କରାଯାଇଛି ଟୁରିଷ୍ଟ ମାନଙ୍କ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ଏଟା ଟୁରିଜିମର ହବ୍ ଯେମିତି ହେବ କାରଣ ଏଠି ଆମ ଶିମିଳିପାଳ ଅଛି ବିଭିନ୍ନ କ୍ଷେତ୍ର ଅଛି ଟୁରିଜିମର ତାକୁ କେମିତି ବୃଦ୍ଧି କରାଯିବ ଏବଂ ଏ ଟାଉନର ଲୋକଙ୍କର ବା ମୟୂରଭଞ୍ଜ ଲୋକଙ୍କର ଲାଇଭଲିହୁଡ୍ କେମିତି ଅଧିକ ହେଇପାରିବ ତା ପାଇଁ ମଧ୍ୟ ସେଥିରେ ପ୍ଲାନିଂ କରାହଉଛି ଏ ପ୍ରକାର ପ୍ଲାନିଂ ସହିତ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ତେଣୁ ଏଠି ମଧ୍ୟ ଆମେ ଚିନ୍ତା କରୁଛୁ ଯେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ କେମିତି ଡେଭଲପ୍ କରାଯାଇପାରିବ ତାକୁ ଗୋଟେ ଜାଗାରେ କଣ୍ଟ୍ରୋଲ କରାଯିବ କ୍ରାଇମ୍ କେମିତି କଣ୍ଟ୍ରୋଲ ହେଇପାରିବ ଆକୁ ମଧ୍ୟ ଆମେ ଗୁରୁତ୍ୱର ସହିତ ଆଲୋଚନା ଆଜି କରିଛୁ ଏ ଖୁବ୍ ଜଲ୍ଦି କାର୍ଯ୍ୟକ୍ରମ ହେବାକୁ ଯାଉଛି
1: ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟାରୁ ରକ୍ଷା ପାଇଁ ଆଡ଼ିବନ୍ଧ ଓ ରିଙ୍ଗ ରୋଡ୍ ନିର୍ମାଣ କରାଯିବ ଏଥିପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ଶୁକ୍ରବାର ବୁଢ଼ାବଳଙ୍ଗ ନଦୀ କୂଳରେ ଡ୍ରୋନ୍ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି
0: ଦେଖନ୍ତୁ ନିଶ୍ଚିତ ଭାବରେ ଦୀର୍ଘ ଦିନର ଆଶା ଅପେକ୍ଷା ଥିଲା ବାରିପଦାବାସୀଙ୍କର ବିଭିନ୍ନ ସମୟରେ ପାଣି ପଶିକି ଲୋକଙ୍କର ବହୁତ ଧନଜୀବନ କ୍ଷତି କରୁଥିଲା ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଏବେ କିନ୍ତୁ ନୂଆ ସରକାର ମୋହନ ମାଝୀଙ୍କ ସରକାର ଆସିଲା ପରେ ସଫଳ ହେବାକୁ ଯାଉଛି ଆମର ଦୁଇଟା ଫେଜରେ ଗୋଟେ ପ୍ରଥମେ ISS ଯୋଉଟା ଆମେ କହୁଛେ ବ୍ୟାରେଜ ଯୋଉଟା ପାଣି ଅଟକେଇକି ରଖିବା ସେଇଟା ମଧ୍ୟ ପ୍ରଥମେ ସାଙ୍କସନ ହେଇଥିଲା TSA ପାସ୍ ହେଇଯାଇଛି ଖୁବ୍ ଜଲ୍ଦି ଟେଣ୍ଡର ପ୍ରକ୍ରିୟାକୁ ସେ ଯିବ ତାର ପାଇଁ ପଇସାର ବ୍ୟବସ୍ଥା ମଧ୍ୟ ବଜେଟ୍ ବ୍ୟବସ୍ଥା ମଧ୍ୟ ହେଇଯାଇଛି ସେ 196 କ୍ରୋଡ଼ ର ହେଇଛି ତାକୁ ପାଣି ରଖିବା ପାଇଁ ଏବଂ ଆଡ଼ିବନ୍ଧ ଆଉ ରିଙ୍ଗ ରୋଡ୍ କରିବା ପାଇଁ ମଧ୍ୟ ଏବେ TSA ତା ସାଙ୍କସନ ହେଲା ସେଟା ମଧ୍ୟ 360 ତେଣୁ ସିଏ ବି ପାଖାପାଖି 400 କୋଟି ଉର୍ଦ୍ଧ ହବ କମ୍ପ୍ଲିଟ ହେଲା ବେଳକୁ କି ଆହୁରି ତାଠୁ ବି ଅଧିକ ହବ ଯାହା ହବ ଆମ ସରକାର ସେଥିରେ କୌଣସି କମି କରିବେ ନାହିଁ ଇଏ କାମ ମଧ୍ୟ ୱାଟର ରିସର୍ଚ୍ଚ ବିଭାଗ ଆକୁ ଆରମ୍ଭ କରୁଛି ଖୁବ୍ ଜଲ୍ଦି କାମ ଆରମ୍ଭ ହେଇଯିବ ଏବେ ଅର୍ବାନ ବିଭାଗରେ ମଧ୍ୟ ଆର ବ୍ୟୁଟିଫିକେସନ ଏ ରିଙ୍ଗ ରୋଡ୍ ର ରିଭର ଭ୍ୟୁ ଏବଂ ଆର ବ୍ୟୁଟିଫିକେସନ ପାଇଁ ସର୍ଭେ କାମ ଆଜିଠୁ ଆମେ ଆରମ୍ଭ କରୁ ସର୍ଭେ ହେଲା ପରେ ମଧ୍ୟ କୋଉଠି କଣ ହବ କେତେ ଜାଗା ଆମକୁ ମିଳିବ କୋଉଠି କଣ କଲେ ଭଲ ଲାଗିବ ତାର ମଧ୍ୟ ସବୁ ଆକଳନ ହେଇସାରିଲା ପରେ ପୁଣି ତାର ପ୍ରକ୍ରିୟା ଆରମ୍ଭ ହବ ସେ ଏଷ୍ଟିମେଟ୍ ପୁଣି କେତେ କୋଟି ଟଙ୍କା ଯିବ ତାକୁ ଆମେ ପର ମୁହୂର୍ତ୍ତରେ କରିବୁ ତା ପାଇଁ ମଧ୍ୟ ଆମେ ବ୍ୟୁଟିଫିକେସନ ପାଇଁ ଟୋକନ ମନି ହିସାବରେ ଆମେ 25 କୋଟି ଟଙ୍କା ଦେଇଛୁ ବର୍ତ୍ତମାନ ଏ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଆରମ୍ଭ କରିବା ତ ଇଏ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ନିଶ୍ଚିତ ଭାବରେ ତ 1.5-2 ବର୍ଷ ଲାଗିବ କିନ୍ତୁ ଇଏ ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେଇଯିବ ଖୁବ୍ ଜଲ୍ଦି ଯେହେତୁ TSA ପାସ୍ ହେଇଯାଇଛି ଖୁବ୍ ଜଲ୍ଦି କ୍ୟାବିନେଟ୍ କୁ ଯିବ ଆଗେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଇଯିବ ଖୁବ୍ ଜଲ୍ଦି ଟେଣ୍ଡର ଆରମ୍ଭ ହେଇଯିବ ଟେଣ୍ଡର ଫାଇନାଲ ହେଲା ପରେ କ୍ୟାବିନେଟ୍ ଆପ୍ରୁଭ ହେଇକି ତୁରନ୍ତ ହେଇଯିବ
1: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ 3 ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
2: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ୟୁନିଭର୍ସିଟିର ଆଜି UG ପରୀକ୍ଷା ରେଜଲ୍ଟ ବାହାରିଲା ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ 3 ଫାକଲ୍ଟି ଯୋଉ ଅଛି ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ୍ 81.59%

0: ହେଇଛି ଆର ବର୍ଷ ଅପେକ୍ଷା ଆର ବର୍ଷ ଆକ୍ଚୁଆଲି 81.29% ହେଇଥିଲା। ଏ ବର୍ଷ ତାଠୁ ଟିକେ ଅଧିକ ଭଲ ହେଉଛି ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଯେ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ। ମେଲଙ୍କର ଆର୍ଟସରେ 86.57, ସାଇନ୍ସରେ 69.39, କମର୍ସର 74.73, ଓଭରଅଲ 82.85%। ଆମେ ଯଦି ଏସ୍ସି ଏସ୍ଟି ପିଲାଙ୍କର ଦେଖିବା, ଏସ୍ସି ପିଲାଙ୍କର ଆର୍ଟସରେ 82.47, ସାଇନ୍ସରେ 62.65, କମର୍ସରେ 72.72, ଓଭରଅଲ 77.31। ଏବଂ ଏସ୍ଟି ପିଲାଙ୍କ ମଧ୍ୟରେ ଆର୍ଟସରେ ହେଉଛି 85.46, ସାଇନ୍ସର 64.27, କମର୍ସର 73.97, ଓଭରଅଲ 81.26। ଏ ଆମ ରେଜଲ୍ଟ ବହୁତ କମ୍ ଦିନ ଭିତରେ ଆମେ ବାହାର କରିପାରିଲୁ। ଆକ୍ଚୁଆଲି ଆମର 18 ଦିନ ଭିତରେ ଆମେ ରେଜଲ୍ଟ ବାହାର କରିପାରିଲୁ, ଏଇଟା ଗୋଟେ ଆଚିଭମେଣ୍ଟ। ଏବଂ ଆହୁରି ଆମେ ଚେଷ୍ଟା କରିବି ୱିଦିନ 10 ଦିନ 12 ଦିନ ଭିତରେ ମଧ୍ୟ ବାହାର କରିବାକୁ ଚେଷ୍ଟା କରିବୁ ନେକ୍ସଟ ଇୟର। ଟିମ୍ ୱାଇଜ୍ ଟପର ଆକ୍ଚୁଆଲି ଆମେ କରିବା, ଗୋଟେ ହେଉଛି ସୁଷମା ପଦ ଦତ୍ତ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ବାରିପଦା, ସାଇନ୍ସରେ ବ୍ୟୁଟି ସାହୁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ବାରିପଦା, କମର୍ସରେ ଆଦିତ୍ୟ କୁମାର ରାମ ରାଇରଙ୍ଗପୁର କଲେଜ ରାଇରଙ୍ଗପୁର।
1: ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ 600 ନମ୍ବରରୁ 588 ନମ୍ବର ରଖି ରାଜ୍ୟରେ ଟପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥସାରଥୀ ମହାନ୍ତଙ୍କ ବାପା ଗଣେଶ ମହାନ୍ତ ପାଣିପାଇପ ମିସ୍ତ୍ରୀ ହୋଇଥିବା ବେଳେ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଛାତ୍ର ପାର୍ଥସାରଥୀଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ୁମାଲି ସାଂସ୍କୃତିକ ସଂସଦ ଏବଂ କୁଡ଼ୁମି ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁଳିଆପଦା ବ୍ଲକର ଦେଉଳିଠାରେ ରାଜ୍ୟ ସରକାର ଏବଂ ଟାଟା ପାୱାର ମିଳିତ ସହାୟତାରେ 10 MVA ବିଶିଷ୍ଟ ବିଦ୍ୟୁତ ସବଷ୍ଟେସନ ପ୍ରତିଷ୍ଠା କରାଯାଇଛି। ଆଭାସୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନୂତନ ବିଦ୍ୟୁତ ସବଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦେଉଳି, ଚୁହାଟ, କାଣିମହୁଲି, ନୂଆଗାଁ, ଝାଲିଆମରା, ଅଁଳାକୁଡ଼ା ଗ୍ରାମ ପଞ୍ଚାୟତର 15,000 ପରିବାର ଉପକୃତ ହେବେ। ଜିଲ୍ଲାରେ ମୋରଡ଼ା ଓ ବାଙ୍ଗିରିପୋଷିଠାରେ ନବନିର୍ମିତ 2 ଗ୍ରିଡ୍ ଖୁବ୍ ଶୀଘ୍ର ଲୋକାର୍ପଣ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଘୋଷଣା କରିଛନ୍ତି। ଦେଉଳିଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିଦ୍ୟୁତ ଯୋଗାଣ ଦ୍ୱାରା ଗ୍ରାମୀଣ ବିକାଶ ହୋଇପାରିବ ବୋଲି କହିଥିଲେ।
2: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
3: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
2: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଏଇଠି ଶେଷ କରୁଛୁ ଆଜିର ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି ନିଜ ରଚନାର ଶିଳ୍ପୀ ଅକ୍ଷୟ ମହାନ୍ତି।

ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ମଧୁର ଶବ୍ଦ ମା ମା ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। କୁହାଯାଏ ଦୁନିଆରେ ସଭିଙ୍କର ଋଣ ଶୁଝି ହେବ, କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝିପାରିବେ ନାହିଁ। ସଂସାରରେ ଯେତେ ଶ୍ରଦ୍ଧା ମାଠୁ ଆରମ୍ଭ ମାଆରେ ହିଁ ଶେଷ। ମା ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ, ସେଇଥିପାଇଁ ତ ମା ମହାନ।

ମା ଏକ ଶବ୍ଦ ନୁହେଁ, ଏକ ଅଭିଧାନ। ମା ବୋଲି ଯେଉଁ ଦୁଇଟି ଅକ୍ଷର ମା ମାତୃତ୍ୱ ଆନନ୍ଦମୟୀ ହୁଏ, ସେ ମା ସନ୍ତାନ ନଥିଲେ ମାକୁ ଲାଗେ ଚାରିଦିଗ ଅନ୍ଧାର। ମା ନିରୀହ, ନିଷ୍କପଟ, ଛାଇଠୁ ଶୀତଳ, ପାଣିଠୁ ତରଳ, ଫୁଲଠୁ କମଳ।

ନିଃସ୍ୱାର୍ଥ ପ୍ରେମର ଜ୍ୱଳନ୍ତ ପ୍ରତୀକ, ବାତ୍ସଲ୍ୟ ମମତାର କଜ୍ଜଳ ସ୍ୱରୂପ, ତ୍ୟାଗ ଆଦର୍ଶର ସୀମାହୀନ ସାଗର। ମନେ ହୁଏ ସତେ ଯେପରି ମରୁଭୂମିରେ ନିର୍ଝର, ଯେପରି ବର୍ଷାଦିଏ ନିଦାଗରୁ ଆଶ୍ୱସ୍ତି, ମାର ଆଶିଷରେ ଥାଏ ସେହି ଶକ୍ତି।

ମା କୋଳରେ ଶୋଇଗଲେ ସ୍ୱର୍ଗର ଶାନ୍ତି ମିଳିଯାଏ। ଧନ ବୋଲି କହି ଡାକିଦେଲେ ଦେହର କଷ୍ଟ ଦୁଃଖ କୁଆଡ଼େ ଉଭାନ ହୋଇଯାଏ। ଦେହର ଛାଇ ପରି ସାଥିରେ ସବୁବେଳେ ଥାଏ ତୋ ଗ୍ରୀଷ୍ମର ଶୀତଳତା, ଶୀତର କଅଁଳ ଖରା, ଆଉ ହସିବାର କାରଣ ବଞ୍ଚିବାର ରାହା।

ମମତାର ମନ୍ଦିର, ମା ସ୍ନେହର ଗନ୍ତାଘର, ମା ସହିଷ୍ଣୁତାର ପର୍ବତ, ମା ଜୋଛନାର ବାରିଝର, ମା ମମତା ନଈର ସୁନାବୋଇତ, ମା ତ୍ୟାଗ ତପସ୍ୟାର ପ୍ରତୀକ, ମା ସୁଖ ଶାନ୍ତିର ଅସରନ୍ତି ଭଣ୍ଡା।

ଯିଏ ନିଜ ଆୟୁଷକୁ ବାଜି ଲଗାଇ ବାତ୍ସଲ୍ୟର ଗଙ୍ଗାଧର ବିଭିନ୍ନ ଅଗଣାରେ ଫୁଟାଇପାରେ ବଂଶଲତିକା, ସିଏ ହିଁ ମା। ଯିଏ ନିଜ ସନ୍ତାନ ପାଇଁ ଦଜିତି ସାଜି ସମର୍ପିତ ହୁଏ ନିଜକୁ ସାରା ଜୀବନ, ତମାମ ଜୀବନ ସାରା ସଂସାରରେ ଗୋଟିଏ ତାହା ସବୁ ଝଡ଼ ଆଗରେ ଛାତି ପୋତି ଠିଆ ହୋଇଯାଏ, ସେ ହିଁ ମା।

ଭଗବାନଙ୍କ ପରେ ଯଦି କିଏ ପୂଜନୀୟ, ସେ ହେଉଛନ୍ତି ଆମ ସବୁଠାରୁ ପ୍ରିୟ ମା। ମା ତା ଛୁଆକୁ ବଡ଼ ସ୍ନେହରେ ବଡ଼ କରେ ଏବଂ ଜୀବନସାରା ତା ପଛରେ ଢାଲ ହୋଇ ରହିଥାଏ। ମା ଗୋଟିଏ ଦୀପଶିଖା। ମା ହେଉଛି ମମତାର ସ୍ରୋତ। ତା ବିନା ଏ ଜଗତର ସୃଷ୍ଟି ଅସମ୍ଭବ। ଆମ୍ଭମାନଙ୍କ ପାଇଁ ମା ହେଉଛନ୍ତି ଭଗବାନଙ୍କର ସବୁଠୁ ବଡ଼ ଉପହାର। ସେଇଥିପାଇଁ ତ କୁହାଯାଇଛି ମା ହେଉଛି ଭଗବାନଙ୍କ ଦ୍ୱିତୀୟ ଅବତାର, ଏବଂ ତାର ସ୍ଥାନ କେହି କେବେ ପୂରଣ କରିପାରିବେ ନାହିଁ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ଶର୍ମିଷ୍ଠା ମହାନ୍ତି, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ମହିଳା ମହଲ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ। ଭଉଣୀ, ଛୋଟ ପରିବାର ଯେ ନିଶ୍ଚିତ ରୂପେ ସୁଖୀ ପରିବାର, ଏକଥା ଆପଣମାନେ ସମସ୍ତେ ହୃଦୟଙ୍ଗମ କରିସାରିବେଣି। ପରିବାର ସୀମିତ ହେଲେ ପରିବାରର ସବୁ ସଦସ୍ୟଙ୍କର ମଙ୍ଗଳ ହୋଇଥାଏ। ଶିକ୍ଷା ଦୀକ୍ଷା, ଖାଦ୍ୟପେୟ, ପୋଷାକ, ସ୍ୱାସ୍ଥ୍ୟର ଯତ୍ନ କେଉଁଥିରେ ଅଭାବ ହୁଏ ନା। ପରିବାର ବଢ଼ିଲେ ଦୁଃଖ ମଧ୍ୟ ବଢ଼ି ବଢ଼ି ଚାଲେ। ପୁଅ ହେଉ ଅବା ଝିଅ ହେଉ, ପରିବାରକୁ ଗୋଟିଏ ସନ୍ତାନ ମଧ୍ୟରେ ସୀମିତ କରିପାରିଲେ ପରିବାରର ମଙ୍ଗଳ ହେବା ସହ ସମାଜ ଓ ଦେଶର ମଙ୍ଗଳ ହେବ। ଆଜି ଶୁଣିବା ତଥ୍ୟ ସମ୍ବଳିତ ରୂପକ ହାତଗଢ଼ା ଦୁଃଖ। ଏହାକୁ ରଚନା ଓ ପ୍ରଯୋଜନା କରିଛନ୍ତି ତରୁଣକାନ୍ତି ରାଉତ।

ସବୁ ବଗିଚାଠୁ ଭିନ୍ନ ମୋର ବଗିଚା, ସବୁ ଘରଠୁ ଭିନ୍ନ ମୋର ଘର। କାରଣ ମୋ ପ୍ରଳୟର ସୃଷ୍ଟିକାରିଣୀ ମୁଁ ନିଜେ, ମୁଁ କେତୁକୀ ମା। କେତେ କୁହର ବନ୍ଧ ଭାଙ୍ଗି ମୁଁ ଆଜି ଦେଉଛି ମୋ ଦୁଃଖର ଜମାନବନ୍ଦୀ। 18 ବର୍ଷ ନ ପୁରୁଣୁ 15 ବର୍ଷ ବୟସରେ ହେଲା ମୋର ବାହାଘର ଜଣେ ମଦ୍ୟପ ଡ୍ରାଇଭର ସଙ୍ଗେ। ପିତିରେ ମନ୍ତ୍ରପାଠ ହେଲା, ସାଇ ଭାଇ ଭୋଜି ଖାଇ ଘରକୁ ଫେରିଲେ, ଆଉ ମୁଁ ଶାଶୁ ଘରକୁ ଆସିଲି ସବାରି ଭିତରେ ବନ୍ଦ।

ରାଜ ତ ତୁମ ପାଖରେ ଦେଖୁଛି। ଦେଖ ରାତିରେ ସମସ୍ତେ ଶୋଇଗଲେଣି, ଆଉ ଚୁପଚାପ କାହିଁକି? ତମେ ଏପରି ହଉଛ ଯେ

0: ନାଇଁ ଛାଡ଼ ମୋତେ ଛାଡ଼ ନା।
1: ଆରେ ସେମିତି କହନ୍ତି ଆଜି ପରା ମୋ ଚଉଠି ରାତି। ଏ ଦେଖ ଜହ୍ନ କେମିତି ଝରକା ସେପଟେ ଓହଳିଛି ଆକାଶରୁ ଦେଖ।
0: ଛାଡ଼ ମୋତେ ଛାଡ଼।
1: ଆରେ ଆରେ ତମେ ତ ଏକାପରେ ଛାଡ଼ି ଗଲଣି ଶୀତଟାରେ।
0: ଛାଡ଼ କହୁଛି
2: ସେହି ଜମଝାଳ ଏବେ ବି ଚୁଡ଼ୁବୁଡ଼ୁ କରିଛି ଦେହକୁ। ଦେହର ହାଡ଼ ପତାକୁ ବାହାରିଛି, ଆଖି ବି ପଶିଗଲାଣି, ଯୌବନର ଜୁଆରରେ ଭଟ୍ଟା ପଡ଼ିଗଲାଣି। ଅଥଚ ଜୀବନର ଜମଝାଳ ଶୁଖିନି, ବରଂ ଚକ୍ ଚକ୍ କରୁଛି ସ୍ମୃତିର ତେଜରେ, ଯେମିତି ଝଲସୁଥିଲା ମୋ ପହିଲି ଛୁଆର ଦେହ। ସବା ଆଗେ କନ୍ୟା ସନ୍ତାନଟିଏ ଓହ୍ଲେଇଲା ମୋ କୋଳରେ, ନାଁ ଦେଲି କେତକୀ।

0: ସୁନା ଝିଅ, ମୋ ସୁନାଟା ପାଳ, ମୋ ଧନଟା ପରା, ମୋ ଗେହ୍ଲା ଝିଅ, ମୋ ଖାଇଦେ ଖାଇଦେ ବୋଲ ଖାଇଦେ ମୋ ସୁନାଟା ପରା, ନାଳ ନାଳ ଜମା କାନ୍ଦନ୍ତିନି ଜମା, ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ।
1: ଗୋଟିଏ ପିଲାରେ ସନ୍ତୁଷ୍ଟ ହେଲେନି ସ୍ୱାମୀଙ୍କର ପରିବାର। ସ୍ୱାମୀ ଚାହିଁଲେ ହୁଏତ ଏଥର ପୁଅଟିଏ ହୋଇପାରେ, ଝିଅ ସାଙ୍ଗକୁ ପୁଅଟିଏ ହେଲେ ଘର କାଳେ ପୁରି ଉଠିବ, ମୁଁ ମନା କରିପାରିଲିନି। ପହିଲି ରାତିରେ ସେଇ ଜମଝାଳ ପୁଣି ଚକେଇ ଆସିଲା ଦେହ ସାରା। 18 ବର୍ଷ ପୂର୍ବରୁ ମୁଁ ତୃତୀୟବାର ଗର୍ଭବତୀ ହେଲି।
2: ସମସ୍ତେ ବେଶୀ ଛୁଆପିଲା ହେଲେ ଭାବୁଛନ୍ତି ଯେ ସ୍ତ୍ରୀ ଲୋକମାନେ ହିଁ ବେଶୀ ଛୁଆ ଜନ୍ମ କରୁଛନ୍ତି, ଗାଳି ଦିଅନ୍ତି, ଏତେ ଛୁଆ ଜନ୍ମ କରୁଛ ତୁମେ। କିନ୍ତୁ ଦେଖିବାକୁ ଗଲେ ତାଙ୍କର ଅସହାୟ ବୋଧଟା ହିଁ ବେଶୀ ଭାବରେ ଦାୟୀ। ସ୍ୱାମୀମାନେ ଟିକେ ଯାହା ହେଲେ ବି ତାଙ୍କର ଗୁଡ଼ା କ'ଣ ଅଛି, ଟିକେ ସମ୍ଭୋଗ ଲାଳସା ଟିକେ ବେଶୀ ଅଛି। ସେମାନେ ଛୁଆପିଲା ଦାୟିତ୍ୱଟା ତ ଜନ୍ମ କରିବାକୁ ପଡ଼ୁନି ବୋଲି ସେମାନଙ୍କୁ କିଛି କଷ୍ଟ ହୁଏନି। ସେମାନେ ତାଙ୍କର ଯେତେବେଳେ ଇଚ୍ଛା ସେତେବେଳେ ତାଙ୍କର ଆସିଲେ ଚାଲିଗଲେ ସବୁ ଜଞ୍ଜାଳ ମୁଣ୍ଡଉଛି ମା। ଆଉ କେତେ ଜଣ ସ୍ତ୍ରୀ ଲୋକ ବି ଭାରତରେ ଅଛନ୍ତି ଯେ ଯେଉଁମାନେ ସ୍ୱାମୀ ଉପରେ କିଛି କହିଲେ ଚଳେ ବା ବୁଝିଲେ, ଯଦି ସ୍ୱାମୀ ଅବୁଝା ହବ ସ୍ତ୍ରୀ ଲୋକଟିଏ କରିବ କ'ଣ? ସ୍ତ୍ରୀ ଲୋକଟିଏ ତ ସ୍ୱାମୀର ଅଧୀନ ହେଇକି ରହିଥିବ, ବିଶେଷ କରି ଭାରତର ସ୍ତ୍ରୀ ଲୋକମାନେ।

0: ଆଉ ସ୍ୱାମୀ ଯଦି ଏ ଜିନିଷଟା ଯଦି ସିଏ ଗ୍ରାଟିଫାଏ ନ କରୁଛି ତାହେଲେ ସେମାନେ ତାଙ୍କର ଅନ୍ୟତ୍ର ବ୍ୟବସ୍ଥା କରିନେବେ, ଯୋଉଟାକି ସ୍ତ୍ରୀ ପକ୍ଷରେ ଅସହ୍ୟ। ତେଣୁ ସିଏ ଅନେକ ସମୟରେ ସେମାନଙ୍କୁ ବରଦାସ୍ତ କରିବାକୁ ବାଧ୍ୟ ହୁଏ।
1: ମୋ ମତରେ ଜଣେ ବୋହୂ ହିସାବରେ ବା ସ୍ତ୍ରୀ ହିସାବରେ ଆକୁ ସହିନେବା ଉଚିତ ନୁହେଁ, କାରଣ ଏହା ଏକ ସାମାଜିକ ଅନ୍ୟାୟ। ଝିଅ ହେଲା ବୋଲି ଯେ ଆମେ ବାରମ୍ବାର ଗର୍ଭବତୀ ହେବା ସେଇଟା ଠିକ ନୁହେଁ, ବରଂ ଆମେ ଯଦି ଝିଅଟିକୁ ପୁଅ ହିସାବରେ ଗଢ଼ିପାରିବା ସେତିକି ସମାନ ସୁବିଧା ସୁଯୋଗ ଦେଇପାରିବା, ସେ ମଧ୍ୟ ପୁଅଟିଏ ଆମେ ଯେଉଁଥିପାଇଁ ଆଶା କରୁଛେ ଝିଅଟି ବି ସେଇ ଆଶା ପୂରଣ କରିପାରିବ। ତା ନ କରି ଆମେ ଗୋଟେ ଅସୁସ୍ଥ ମାନସିକତାର ପରିଚୟ ଦେଇ ଝିଅଟିଏ ହେଲା ବୋଲି ମନ ଦୁଃଖ କରି ବା ସ୍ତ୍ରୀକି ଗାଳି ଗୁଲଜ ଦେଇ ବାରମ୍ବାର ଯୋଉ ଏଇ ଜନ୍ମ ନିୟନ୍ତ୍ରଣ ନ କରିକି ବଢେଇ ଚାଲୁଛୁ ଜନସଂଖ୍ୟା, ସେଇଟାକୁ ଗ୍ରହଣ କରିନେବା ଜଣେ ସୁସ୍ଥ ମସ୍ତିଷ୍କର ଲକ୍ଷଣ ନୁହେଁ। ତେଣୁ ମୁଁ ଚାହେଁ ସବୁ ସ୍ତ୍ରୀ ଲୋକମାନେ ବୁଝିବା ଉଚିତ, ଏବଂ ଯିଏ ବୁଝୁନାହିଁ, ଯଦି ସ୍ୱାମୀ ବୁଝୁନାହିଁ, ତାକୁ ବାରମ୍ବାର ଚେଷ୍ଟା କରିବା ଉଚିତ, ବୁଝେଇବା ଉଚିତ ଯେ ନା ଝିଅ ହଉ, ତାହେଲେ ଜନସଂଖ୍ୟା କମିବ ଏବଂ ସନ୍ତୁଳନ ରହିବ, ତାହେଲେ ନହେଲେ।

ପୁଅ ଚାହୁଁ ଚାହୁଁ ହେଲା ଝିଅ, ଏମିତି ଅନଗନଉ ଚାରୋଟି ଝିଅ କୋଳକୁ ଆସିଲେ। ଘରେ କାହାରି ମନରେ ସୁଖ ନଥିଲା, ଯେମିତି ସବୁ ଦୋଷ ମୋରି। ସ୍ୱାମୀ ଆସ୍ତେ ଆସ୍ତେ ଦୂରେଇ ଗଲେ, ସବୁବେଳେ ଚିଡ଼ିଚିଡ଼ା ଭାବ, କଥାରେ କଥାରେ ମାରଧର। ମୋ ଦୁଃଖର ନିଆଁ ପଡ଼ିବା ଏଇଠୁ ଆରମ୍ଭ ହେଲା।

0: ଅଛି ପରା।
1: ଶୁ ବେଶୀ କଥା କହୁଛି, ବେଶୀ କଥା କହିବୁନି କହୁଛି। ସାନ ଯିଏ ଶୋଉଛି ତ ଶୋଉ, କିଏ ମନା କଲା? ଆଉ ତିନି ଜଣ କୋଉଠି?
0: ତାଙ୍କ ଜେଜେମା ପାଖରେ ଶୋଇଛନ୍ତି।
1: ୟାକୁ ବି ନେଇ ସେଠି ଶୁଆଇ ଦେ। ମୁଁ ଆଜି ମସଗୁର ଅଛି, ଆଉ ଏ ରାତି ବି ଖୁବ ମଚୁଆଲା।
0: ପୁଣି ମଦ ପିଇଛୁ? ଚାରି ଚାରିଟା ଝିଅର ବାପ
1: ତ
0: ଥରେ ବି ସେମାନଙ୍କ ଭଲ ମନ୍ଦ ବୁଝିଲନି, ବଡ ଝିଅକୁ ଟୀକା ଲଗେଇଲନି, ହେଲା ପୋଲିଓ। ସାନଟାକୁ କାଲିଠାରୁ ଜ୍ୱର, ପାଖରେ ପଇସା ନାହିଁ ଡାକ୍ତରୀ ଔଷଧ କିଣିବାକୁ, ଆଉ ପୁଣି କୋଉ ଆଶାରେ ଆସିଛ?
1: ଚୁପ୍ କର କହୁଛି, ଚୁପ୍ କର। ନିଜ ଗିରସ୍ତ ସହିତ ଏପରି ଟାଇଁ ଟାଇଁ କଥାବାର୍ତ୍ତା କରୁଛୁ, ଲାଜ ନାହିଁ ମୁହଁରେ? ଭୁଲ ତ ତୋର, ନାରୀ ହେଇବି ନାରୀ ତ ନାହିଁ ତୋ ପାଖରେ, ପୁଅଟିଏ ଜନ୍ମ ଦେବାର ତ କ୍ଷମତା ନାହିଁ, ଅଥଚ କଳି କରିବାକୁ ଆଗବର ନାହିଁ।
0: ଈଶ୍ୱରଙ୍କ ଯାହା ବରାଦ ଥିବ ହବ, ମୋର କଣ କରିବାର ଅଛି?
1: ଯୋଉ ମା ପୁଅ ପାଏ ନା ସେ କି ମା? ମୁଁ ମଲା ପରେ ମୋ ବଂଶର ମର୍ଯ୍ୟାଦା ରଖିବ କିଏ? ମୋ ପିଣ୍ଡ ଦେବ କିଏ? ତୁ
0: ସେ ଅଶୁଭ କଥା ଗୁଡାକ ରାତିଟାରେ କୁହନି। ଦେଖ ଆମର ତ ଏତେ ପିଲା, ଆଉ କଣ ଦରକାର?
1: ଆଉ କଣ ଦରକାର? ଆଉ ମାତ୍ର ଗୋଟିଏ ଦରକାର, ସେ ବି ପୁଣି ପୁଅ।
0: ଛାଡ଼,
1: ଆଜି ମୁଁ ଛାଡ଼ିବାକୁ ଆସିନି।
2: ଦେଖନ୍ତୁ ଆଜ୍ଞା, ମୁଁ ଜଣେ ଡାକ୍ତର ହିସାବରେ କହୁଛି ଯେ ଆମେ କହୁଛେ ପୁଅଟି ନହେଲା, ଏଥିପାଇଁ ଆମେ ସ୍ତ୍ରୀକୁ ବା ନାରୀକୁ ସମ୍ପୂର୍ଣ୍ଣ ଦାୟୀ କରୁଛେ ଏବଂ ସେ ଝିଅ ପିଲାଟି ଜନ୍ମ କରୁଛି, ଏବଂ ଏଣୁ ଆମେ ଭାବୁଛେ ଯେ ସେ ସମ୍ପୂର୍ଣ୍ଣ ଭାବରେ ଏଇଟା ନାରୀର ଦାୟିତ୍ୱ, କିନ୍ତୁ ତାହା ଠିକ୍ ନୁହେଁ। ଏଥିପାଇଁ ପୁରାପୁରି ପୁରୁଷର ଦାୟିତ୍ୱ, କାରଣ ପୁରୁଷ ପାଖରେ ଯେଉଁ ୱାଇ

0: କ୍ରୋମୋଜୋମ୍ ଅଛି, ଯେଉଁଟା ହେଲେ ଆମର ପୁରୁଷ ପିଲାଟି ହେବ ୱାଇ ଏକ୍ସ କ୍ରୋମୋଜୋମ୍ ହେଲେ, ନାରୀ ପାଖରେ ତ ଏକ୍ସ ଅଛି, ୱାଇ କ୍ରୋମୋଜୋମ୍ଟି ଯିବ କେଉଁଠୁ ପୁରୁଷ ପାଖରୁ, ତାହେଲେ ଯାଇ ସିନା ଆମର ପୁଅ ପିଲାଟି ଜନ୍ମ ହେବ। ତେଣୁ ଆମେ ଝିଅ ପିଲାଟି ଜନ୍ମ ହେଲେ ଆମେ ନାରୀକୁ ଦାୟୀ କରିବାକୁ ସଙ୍ଗେ ପୁରୁଷକୁ ଦାୟୀ କରିବା, କିନ୍ତୁ ପୁଅ ପିଲାଟି ପାଇଁ ସମ୍ପୂର୍ଣ୍ଣ ଭାବରେ ପୁରୁଷ ହିଁ ଦାୟୀ ହେବ।
1: ମୁଁ ଜଣେ ଷ୍ଟାଫ୍ ନର୍ସ ବାରିପଦା ହେଡ଼କ୍ୱାର୍ଟର ହସ୍ପିଟାଲରେ, ଆମର ସ୍ୱାମୀ ସ୍ତ୍ରୀ ମାନେ ଗାଁ ମାନଙ୍କର ସବୁ ସ୍ୱାମୀ ସ୍ତ୍ରୀ ମାନେ ତାଙ୍କର ଭାବୁଛନ୍ତି, ତାଙ୍କର ଦୁଇ ଜଣ ସମସ୍ତେ ମିଳିମିଶି ସବୁବେଳେ ରହୁଛନ୍ତି, ଅପରେସନ୍ ହେବା ପାଇଁ ରାଜି ହେଉନାହାନ୍ତି, ଯାହାଫଳରେ ବହୁତ ପିଲା ସଂଖ୍ୟା ବଢ଼ି ଚାଲିଛି। ଅପରେସନ୍ ହେବା ପାଇଁ ରାଜି ହେଉନାହାନ୍ତି କାରଣ ସେମାନେ କହୁଛନ୍ତି ଦେହ ଖରାପ ହେବ, କାମ କରିପାରିବେନି, ଏମିତି ବହୁତ କିଛି କାରଣ। ନିରୋଧ ମଧ୍ୟ ସେମାନେ ବ୍ୟବହାର କରୁନାହାନ୍ତି, ତେଣୁ ଗୋଟେ ପିଲା ହେଲା ପରେ ପାଞ୍ଚ ବର୍ଷ ଗ୍ୟାପ୍ ରଖିବା କଥା, କିନ୍ତୁ ସେମାନେ ବର୍ଷକୁ ଗୋଟେ ଲେଖା ପିଲା ଜନ୍ମ କରି ଚାଲିଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯଦି ସ୍ୱାମୀ କଥା ନ ମାନିବ ସ୍ତ୍ରୀ, ସ୍ୱାମୀ ରାଗି ଯାଉଛନ୍ତି। ଟାବ୍ଲେଟ୍ ମଧ୍ୟ ସେମାନେ ଖାଉନାହାନ୍ତି ଯେ ଦୁର୍ବଳ ଲାଗୁଛି, ମୁଣ୍ଡ ବୁଲାଉଛି, ନିରୋଧ ମଧ୍ୟ ବ୍ୟବହାର କରୁନାହାନ୍ତି, କହୁଛନ୍ତି ଦେହ ଖରାପ ହେବ ସେଥିରେ, ଏମିତି ବହୁତ କିଛି କାରଣ ତାଙ୍କର ସବୁ ଦେଖାଉଛନ୍ତି, କିନ୍ତୁ ସେସବୁ ତାଙ୍କର ଭୁଲ ଧାରଣା। କପଡ଼ଟି ମଧ୍ୟ ସେମାନେ ୟୁଜ୍ କରୁନାହାନ୍ତି ଯେ କହୁଛନ୍ତି ପେଟ ବଥା ହେଉଛି, ବ୍ଲିଡ଼ିଂ ହେଉଛି, ଏମିତି ବହୁତ କିଛି ଦେହ ଖରାପ ହେଉଛି, ଦୁର୍ବଳ ଲାଗୁଛି, ଏମିତି କହି କପଡ଼ଟି ମଧ୍ୟ ସେମାନେ ବ୍ୟବହାର କରୁନାହାନ୍ତି। କପଟି ବ୍ୟବହାର କଲେ ସେସବୁ କିଛି ହୁଏନି, ସେମାନଙ୍କର ସେସବୁ ଭୁଲ ଧାରଣା।
2: ପୁତ୍ର ସନ୍ତାନର ମୋହରେ ଅସାମାଜିକତା ପଛରେ ଧାଇଁ ଆଠଟି କନ୍ୟାଙ୍କୁ ଜନ୍ମ ଦେଲି, କମର ନଇଁ ଗଲା, ଦେହ ଦୁହିଁ ଗଲା, ପିନ୍ଧିବାକୁ କନା, ଖାଇବାକୁ ଦାନା ଅଟିଲାନି, ଦୁଇଟି ପିଲା ମାନସିକ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ। ଏପରି ସର୍ବହରା ଅବସ୍ଥାରେ ଚୋରି କରିବାକୁ ଯାଇ ସ୍ୱାମୀ ମୋର ପୋଲିସ କୋଳିରେ ପ୍ରାଣ ହରାଇଲେ।
3: ଆଉ

0: ନାଁ ହେଲା ଶ୍ରୀ ବୀରେନ୍ଦ୍ରନାଥ ସିଂ। ମୋର ଏତେ ଗୁଡ଼ିଏ ପିଲା ଛୁଆର ଇଏ କରିବାର ଇଏ ନଥିଲା। ମୁଁ କହିଲି କି ଗୋଟେ କି ଦୁଇଟା ଛୁଆ ପିଲା ହେଇଯାଉ, ହେଇଗଲା ପରେ କରିବା
1: ଚଳୁପରେ ଚଳୁ ପାଇଁ ଅସୁବିଧା ହେଉଛି ବୋଲିକି ଲୋକମାନଙ୍କର ପାଖରୁ ଧାର ଉଧାର କରି ଚଳୁପରେ ଚଳୁ କରେ।
2: ମୋ ନାଁ ଶ୍ରୀ ଧ୍ରୁବଚରଣ ଆଚାର୍ଯ୍ୟ। ହଁ, ଇଏ ତ ବର୍ତ୍ତମାନ ତ ଆମକୁ ସବୁବେଳେ ସବୁଆଡେ ଯାଇକରି ଗ୍ରାମାଞ୍ଚଳରେ ବୁଝିବାକୁ ପଡ଼ୁଛି। ଛୋଟ ପରିବାର ସୁଖୀ ପରିବାର ଏକଥା ଆମେ ସମସ୍ତଙ୍କୁ କହୁଛୁ, ଏବଂ ଆମର ବର୍ତ୍ତମାନ ସରକାରୀ ସ୍ତରରେ ବି ବର୍ତ୍ତମାନ ଆହ୍ୱାନ ଦିଆହେଇଛି, ଆଜିର ଆହ୍ୱାନ ଏକ ହିଁ ସନ୍ତାନ। ଅଧିକାଂଶ ପରିବାର ଅଛି, କେତେ ଲୋକ ଚାହୁଁଛନ୍ତି ନା ଆମର ଗୋଟେ ପୁଅ ଦରକାର। କେତେ ଗୁଡ଼ିଏ ପରିବାର ଅଛି, କେତେ ଲୋକ କହୁଛନ୍ତି ନାହିଁ ଆମର ପୁଅଟିଏ ନହେଲେ ଆମେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କେମିତି କରିଦେବୁ। ବଡ଼ ଦୁଃଖର କଥା ଯେ ଗୋଟିଏ ପୁଅକୁ ଅପେକ୍ଷା କରି କରିବି, ତାଙ୍କର 5-7 ଝିଅ ହେଇଗଲାଣି, କିନ୍ତୁ ବହୁ କଷ୍ଟରେ ବୁଝେଇଲା ପରେ ବି ସେମାନେ ଆସୁନାହାନ୍ତି ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିବାକୁ। ଏଭଳି କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ବାସି ବଡ଼ ଅସୁବିଧା କଥା ଯେ ଆମେ ଯେତେ ବୁଝାଉଛୁ, ଝିଅ ହଉ ବା ପୁଅ ହଉ, ସମସ୍ତେ ତ ପରିବାରର ସମ୍ପଦ। ଯଦି ଗୋଟେ ଝିଅ ଜନ୍ମ ହେଇଛି, ତାକୁ ବି ଆମେ ଯଦି ଠିକ ଭାବରେ ଶିକ୍ଷା ଦେବା, ଲାଳନ ପାଳନ କରିବା ଏବଂ ଭଲ ମଣିଷ କରି ଗଢ଼ିପାରିବା, ସେ ବି କ'ଣ ପୁଅ ଭଳିଆ ସୁନାମ କରିବ ନାହିଁ କି? କିନ୍ତୁ

0: ଏକଥା ମଧ୍ୟ ସମସ୍ତେ ବିଶ୍ୱାସ କରୁଛନ୍ତି ଯେ ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ନାଇଁ ପୁଅଟିଏ ହେଲେ ପିଣ୍ଡ ଦବ, ଆମର ପୂର୍ବପୁରୁଷ ରକ୍ଷା କରିବ, ଏଇ ବିଶ୍ୱାସ ମଧ୍ୟ ରହିଛି। ତେଣୁ ଏଇଭଳିଆ ସବୁ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଆମକୁ ପ୍ରକୃତରେ ଗାଁ ଗହଳିରେ ବଡ଼ କଷ୍ଟ କରିବାକୁ ପଡ଼ୁଛି, ଲୋକମାନଙ୍କୁ ବୁଝେଇବାକୁ ପଡ଼ୁଛି, ଚଳଚ୍ଚିତ୍ର କରି ବୁଝାଉଛୁ, ଦାସକାଟିଆ କରି ବୁଝାଉଛୁ, ଗ୍ରୁପ୍ ମିଟିଂ କରି ଦଳଗତ ଆଲୋଚନା କରିକିରି ମଧ୍ୟ ଆମେ ବୁଝାଉଛୁ, ବ୍ୟକ୍ତିଗତ ସାକ୍ଷାତକାରରେ ବୁଝାଉଛୁ, କିନ୍ତୁ ଲୋକଙ୍କୁ ବୁଝେଇକିରି ସେମାନେ ଗ୍ରହଣ କଲେଣି ବହୁତ ଜିନିଷ। ଆଜିକାଲି ଲୋକ ବହୁତ ମଧ୍ୟ ବୁଝିଗଲେଣି ଯେ ଆକ୍ଚୁଆଲି ପ୍ରକୃତରେ ଝିଅ ହଉ ବା ପୁଅ ହଉ ସେମାନେ ମଧ୍ୟ ପରିବାରର ସମ୍ପଦ।
1: ଆଜି ମୋର କନ୍ୟାମାନେ ମୋଠୁ ବିଚ୍ଛିନ୍ନ, ଆଉ ମୁଁ ପରିତ୍ୟକ୍ତା। ମୋ ପରି ଶହ ଶହ କେତକୀ ମାଙ୍କର ଏ ଅବସ୍ଥା କେବେ ସୁଧୁରିବ? କେବେ କେବେ ଜାଣିଶୁଣି ଭୁଲ କରିବା ବନ୍ଦ ହେବ?

0: ରୂପକଟିକୁ ରଚନା ଓ ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ।
1: ଭଉଣୀ, ଏବେ ବାଡ଼ି ବଗିଚାରେ ଆମର ଆମ୍ବ ରହିଛି, ବଜାରମାନଙ୍କରେ ମଧ୍ୟ କଞ୍ଚା ଆମ୍ବ ମିଳୁଛି। ତେବେ ଆମେ ଯଦି ଏଇ ଆମ୍ବକୁ ଆଚାର, ଜେଲି, ଜାମ୍ ଏସବୁ ପ୍ରସ୍ତୁତ କରି ରଖିପାରିବା, ତାହେଲେ ବର୍ଷ ସାରା ବ୍ୟବହାର କରିପାରିବା। ତେବେ ଏହାକୁ ଆମେ କେମିତି କରିବା, ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ସହିତ ଜଣେ ଭଉଣୀ ଅଛନ୍ତି, ଆସନ୍ତୁ ତାଙ୍କଠାରୁ ଶୁଣିବା। ଭଉଣୀ, ଆପଣଙ୍କ ଟିକେ ପରିଚୟ ଦେବେ।
2: ମୋ ନାଁ କଳ୍ପନା ବିନ୍ଧାଣୀ।
1: ଏବେ ତ ଆଚାର ଉପଯୋଗୀ ହୋଇଯାଇଛି ଆମ୍ବ ଗୁଡ଼ିକ, ଆମର ଭଉଣୀମାନଙ୍କୁ କହିବେ ଯେ କେମିତିକା ସେମାନେ ଆମ୍ବକୁ ଆଚାର କରିବେ।
2: ଆମ୍ବକୁ ସର୍ବପ୍ରଥମେ ଯିଏ ଆମ୍ବ ଟାଙ୍କୁଆ ହୋଇଯାଇଛି ସେଇ ଆମ୍ବକୁ ଆଣିକି ତାକୁ ଆଗେ ଓଜନ କରିବେ, ଯେ ଆପଣ 2 କିଲୋ ଆମ୍ବକୁ ଆଗେ ଧୋଇଦେବେ। ଧୋଇ ଦେଇ ସାରିଲା ପରେ ସେ ଶୁଖିଯିବ, ଉପରର ପାଣି ଅଂଶ ସବୁ ଶୁଖିଯିବ। ଶୁଖିଗଲା ପରେ ତାକୁ ସ୍କୋୟାର କରିକି କାଟିଦେବେ, କାଟିଦେଇକି ତାର କୁଇଲି ଯେଉଁ ଭିତରେ ଅଛି ତାକୁ ମଧ୍ୟ ଛଡ଼େଇକି ଫିଙ୍ଗିଦେବେ। ତା ଦେହରେ ଆପଣ ଯଦି 2 କିଲୋ ଆମ୍ବ ହୋଇଥିବ ତା ଦେହରେ 150 ଗ୍ରାମ ଲୁଣ ଦେବେ, 150 ଗ୍ରାମ ଲୁଣ। ତା ସହିତ ହେଉଛି ହଳଦୀ ହେଉଛି 10 ଗ୍ରାମ ଦେଇକି, ତା ସାଙ୍ଗରେ ଅଳ୍ପ ପରିମାଣରେ ଯଦି ଆମେ ସୋଡ଼ିୟମ ବେଞ୍ଜାଇଟ୍ ଦେଇଦେବୁ 2 ଗ୍ରାମ, ତେବେ କେବେ ବି ଖରାପ ହେବ ନାହିଁ। ଆଗରୁ ଲୋକମାନେ କହୁଥିଲେ ଯେ ଏଇଟା ବାଜିଗଲେ ଖରାପ ହୋଇଯାଉଛୁ, ସେଇଟା ବାଜିଗଲେ ଖରାପ ହୋଇଯାଉଛୁ, କିନ୍ତୁ 2 ଗ୍ରାମ ଯଦି ଆମେ ତା ଦେହରେ ସୋଡ଼ିୟମ ବେଞ୍ଜାଇଟ୍ ପକାଇଦେବୁ ତେବେ ତାହେଲେ ସେ କେବେ ବି ଖରାପ ହେବ ନାହିଁ। ଦେଇକି ସେଇ ଯେଉଁ ପ୍ରିଜର୍ଭେଟିଭ୍ ଦେଇକି ଆଉ ଲୁଣ ହଳଦୀ ସବୁ ଦେଇକି ତାକୁ ଜରେଇକି ଆମେ ମଠିଆରେ କିମ୍ବା କାଚ ଜାର ଭିତରେ ପୁରେଇକି ରଖିଦେବୁ, ତାକୁ 4 ଦିନ ଖଣ୍ଡେ ସେମିତି ରଖିଦେବୁ। ରଖିସାରିଲା ପରେ ସିଏ କ'ଣ ହେବ ନା, ନରମ ହୋଇଯାଇଥିବ, ନରମ ହୋଇଗଲା ପରେ ତାକୁ କାଢ଼ି ଆଣିବୁ, କାଢ଼ି ଆଣିକି ତାକୁ ଟିକେ ଖରାରେ ଦେଇଦେବୁ, ପୁଣି ଆଉ ଥରେ ସେ ଯେଉଁ ପାଣି ଅଂଶ ଥିବ ସେଇ ପାଣି ଦେହରେ ଆଉ ଥରେ ପକାଇଦେବୁ, 2 ଦିନ ଏମିତି କରିବୁ। କରିସାରିଲା ପରେ ତାକୁ ଯେତେବେଳେ 3 ଦିନ ତାକୁ ଆଣିକି ଶୁଖାଇଦେବେ, ବେଶୀ ଶୁଖାଇବେନି, ଟିକେ ଓଦା ଓଦା ଥିବ, ଆଉ ଯେ ପାଣି ଗୁଡ଼ିକ ରହିଯାଇଥିବ ତାକୁ ମଧ୍ୟ ରଖିଥିବେ। ସୋରିଷ 2 କିଲୋ ଆମ୍ବରେ 250 ଗ୍ରାମ ସୋରିଷକୁ ଭାଜିକି ଗୁଣ୍ଡ କରିଦେବେ, ବେଶୀ ଭାଜିବେନି, ଅଳ୍ପ ଭାଜିବେ, ଗୁଣ୍ଡ କରିଦେବେ। ତା ଦେହରେ ହେଉଛି ହଳଦୀ ଗୁଣ୍ଡ ଯେଉଁ 10 ଗ୍ରାମ ତ ଦେଇଥିବେ, ଦେଇକିନା ତାକୁ ଜରେଇଥିବେ। ତାପରେ 5 ଗ୍ରାମ ଦେବେ ମେଥି, ଆଉ ହେଉଛି 25 ଗ୍ରାମ ଦେବେ ପାନମୋହରି, ଆଉ ଲଙ୍କା ଗୁଣ୍ଡେ ଦେବେ 25 ଗ୍ରାମ, ଜିରାଟା ଦେଇଥିବେ 10 ଗ୍ରାମ। ଏତିକି ହେଉଛି ଆମର ମସଲା ଲାଗିବ, ତା ସାଙ୍ଗକୁ ହେଙ୍ଗୁ କଳା ଜିରାଟା ଲାଗିବ। ଏତିକି ମସଲାକୁ ଦେଇକି ସେଇ ଯେଉଁ ଆମ୍ବ ଗୁଡ଼ିକ କାଟିକି ଆମେ ଶୁଖେଇକି ରଖିଛୁ, ବେଶୀ ଶୁଖିଯାଇନଥିବ କିନ୍ତୁ ନରମ ହୋଇଯାଇଥିବ, କିନ୍ତୁ ମାନେ ପାଣି ଅଂଶଟା ନଥିବ, ତ ତାକୁ ମଧ୍ୟ ସେଇ ମସଲା ଦେଇକି ଆମେ ରଖିଦେବୁ। ରଖିଦେଇ ସାରିଲା ପରେ ତାକୁ ତେଲ ଦେବେ, ତେଲ ଯେତେବେଳେ ତାତି ଯାଇଥିବ ତାପରେ ସେ ଥଣ୍ଡା ହୋଇଯାସିବ, ପୁରା ଧୂଆଁ ବାହାରିବ, ଧୂଆଁ ବାହାରିଗଲା ପରେ ତାପରେ ଆପଣ କରେଇରେ ତଳକୁ ଓହ୍ଲାଇ ଦେବେ। ଓହ୍ଲାଇ ଦେଇକି ତା ଦେହରେ କଳା ଜିରା ହେଉଛି 1/2 ଚାମଚ, ଆଉ 1 ଗ୍ରାମ ହେଉଛି ହେଙ୍ଗୁ, ତା ଦେହରେ ପକାଇଦେବେ। ପକାଇ ଦେଇକି ତା

0: ଚିନି ଦେବେ, ତା ଦେହରେ ଯଦି ଖଟା ଆଚାର କରିବେ 250 ଗ୍ରାମ ଚିନି ଦେବେ, ଆଉ ଯଦି ମିଠା ଆମ୍ବ ଆଚାର କରିବେ ତେବେ 750 ଚିନି ଦେବେ। ତ 250 ଚିନି ଢାଳି ଦେଲେ, ଢାଳି ଦେଇ ସାରିଲା ପରେ ଆପଣ ନାଡ଼ି ଦେବେ, ନାଡ଼ି ଦେଇକି ତାକୁ ଯେଉଁ ତା ଦେହରେ ଢାଳି ଦେବେ କ'ଣ, ସେଇ ଯେଉଁ ଆମ୍ବରେ ମସଲା ଦେଇକି ଥିବ ସେ ଆମ୍ବରେ ମସଲା ଗୁଡ଼ାକ ତା ଦେହରେ ଢାଳି ଦେବେ। ଢାଳି ଦେଇ ସାରିକି ତାକୁ କିଛି ଦିନ ରଖିଦେବେ ଜାର୍ରେ ପୁରେଇକି, ପୁରେଇକି ରଖିଦେଲେ, ରଖିଦେଇ ସାରିଲା ପରେ ତାପରେ 2 ଦିନ ରହିଲା, ରହିଗଲା ପରେ ସେ ଜରିକି ପୁରା ତେଲ ତା ଦେହରେ ମାଖିକି ସେ ଚିନି ମଧ୍ୟ ବି ନରମ ହେଇଯାଇଥିବ। ତାପରେ ଆପଣ ଟିକେ ଜିରା ଆଉ ହେଉଛି ଆପଣଙ୍କର 2-4 ଶୁଖିଲା ଲଙ୍କା, ତାପରେ ତେଜପତ୍ର ଗୋଟେ, ତାକୁ ଭାଜି ଦେଇକି ଗୁଣ୍ଡ କରିଦେବେ। ଗୁଣ୍ଡ କରିଦେଇକି ତା ଦେହରେ ପକାଇ ଦେଇକି ଠିପି ଲଗାଇ ଦେଇକି ଖରାରେ 2 ଦିନ ରଖିଦେଇକି ରଖିଦେଲେ ସେ ପୁରା ବର୍ଷ ବର୍ଷ କରିକି 10 ବର୍ଷ ଯାଏଁ ରହିଲେ ବି ସେ କିଛି ଖରାପ ହେବ ନାହିଁ।
1: ଆପଣ କହିଲେ ଯେ ତେଲ ଦେବା ପାଇଁ କେତେ ତେଲ ଏଥିପାଇଁ ଦରକାର?
0: ତେଲ 250 ଗ୍ରାମ। ପରେ ବି ଦରକାର ପଡ଼ିଲେ ଆପଣ ତେଲକୁ ଗରମ କରିକି ଥଣ୍ଡା କରିକି ବି ତା ଦେହରେ ଢାଳି ପାରିବେ, ସେ ବାସ୍ନା ଆସିଯିବ।
1: ତେଲଟା ପ୍ରିଜର୍ଭେଟିଭର କାମ କରେ ବା ତେଲ?
0: ହଁ, ପ୍ରିଜର୍ଭେଟିଭର କାମ କରେ, ଯେହେତୁ ଆମେ ଫାଷ୍ଟରୁ ଗୋଟେ ପ୍ରିଜର୍ଭେଟିଭ ସେଠି ଏଡ୍ କରିଦେଇଛୁ,
1: ତେଣୁ
0: ଆଉ ଦରକାର
1: ତେଲ ଅଧିକା ଦରକାର
0: ନା, ନା କେବେ ବି ଖରାପ ହେବନି, ଫିମ୍ପି ବି ଧରିବନି। ଆଉ ଆମ୍ବର ଆପଣ ଏବେ ଖରାଦିନ ପାଇଁ ଆପଣ ଆମ୍ବର ସ୍କ୍ୱାସ୍ ବନେଇ ପାରିବେ। ସ୍କ୍ୱାସ୍ଟାକୁ ଆପଣଙ୍କୁ ବନେଇବାକୁ ହେଲେ ଆପଣଙ୍କୁ କଞ୍ଚା ଆମ୍ବକୁ ଧୋଇକି ତାକୁ ଚୋପା ଛଡ଼େଇ ଦେଇତେ ପଡ଼ିବ, ଛଡ଼େଇକି ତାକୁ ଛେଲକା କାଟିବାକୁ ପଡ଼ିବ। କାଟି ସାରିଲା ପରେ ଗ୍ରାଇଣ୍ଡର୍ରେ ତାକୁ ଗ୍ରାଇଣ୍ଡିଂ କରିଦେବେ, ଗ୍ରାଇଣ୍ଡିଂ କରିଦେଇକି ତାକୁ ମଶାରି କନାରେ ଚିପାଡ଼ି ଦେବେ। ଚିପିଡ଼ି ଦେଇସାରିଲା ପରେ ସେଇ ରସକୁ ରଖିଥିବେ। ଆପଣ ଗୋଟେ ଲିଟର ପାଣିରେ ଆପଣ 1/2 କିଲୋ ଚିନି ଢାଳିବେ। ଚିନି ଢାଳିକି ସେଇ ଯେଉଁ କଞ୍ଚା ଆମ୍ବର ଯେଉଁ ରସକୁ କାଢ଼ିକି ରଖାହେଇଛି 250 ଗ୍ରାମ ଓଜନରେ ରଖିଥିବେ, ସେଇ 250 ଗ୍ରାମ ଜୁସ୍ ଦେଇକି ସେଇ ଯେଉଁ ଆମର 500 ଗ୍ରାମ ଚିନି ଦେଇକି ଯେଉଁ ଆମେ କରିଛୁ ସିରା, ସେଇ ସିରା ମଧ୍ୟ ଢାଳିଦେବେ। ଢାଳିଦେଇକି ଆପଣ ଚାହିଁଲେ ଟିକେ କଲର୍ ଏଡ୍ କରିପାରିବେ, ଗ୍ରୀନ୍ କଲର୍, ତା ସାଙ୍ଗକୁ ଆପଣ ଗ୍ରୀନ୍ ମ୍ୟାଙ୍ଗୋର ଏସେନ୍ସ ମିଳୁଛି, ତା ଦେହରେ 1/2 ଚାମଚ ଦେବେ, କିମ୍ବା ଆଉ ଟିକେ କମ୍ ଦେଲେ ମଧ୍ୟ ବି ଚଳିବ। ତା ଦେହରେ ପଟାସିୟମ୍ ମେଟାବାଇ ସାଲଫାଇଡ୍ ଦେବେ, ସେଠି ସୋଡ଼ିୟମ୍ ପଡ଼ିବ ନାହିଁ। ପଟାସିୟମ୍ ମେଟାବାଇ ସାଲଫାଇଡ୍ ଦେଲେ ଲିକ୍ୱିଡ୍ ଜିନିଷ ପାଇଁ ଆମର ବହୁତ ଦିନ ଲଙ୍ଗ ଲାଷ୍ଟିଂ କରିବ, ଏବଂ ସେ କ୍ୱାସ୍ ମଧ୍ୟ 2 ବର୍ଷ ଯାଏଁ ରହିବ, କିଛି ହେବ ନାହିଁ। ତା ଦେହରେ ପରିମାଣ ହେଉଛି ଆମର ପଟାସିୟମ୍ ପରିମାଣ ହେଉଛୁ 2-3 ଗ୍ରାମ ଦେବେ ଗୋଟେ ବୋଟଲ ପାଇଁ। ଗୋଟେ ବୋଟଲରେ କେତେ ହେଇପାରିବ, 1 କେଜି ହେଇପାରିବ। 1 ଲିଟର ବୋଟଲରେ ଆପଣଙ୍କର 1 ଲିଟର ଯେହେତୁ ପାଣିରେ ଆମେ ସେଇ କରୁଛୁ ଇଏ, ସେ ପାଣି ମଧ୍ୟ ମରିଗଲେ ସେ 1 ଲିଟର ହିଁ ହେବ। କଞ୍ଚା ଆମ୍ବର ଜାମ୍ ତିଆରି କରିପାରିବେ। ଏବେ ସମସ୍ତେ ପିଲାମାନେ ସବୁ ବ୍ରେଡ୍ ରୁଟି ପରଟା ସବୁରେ ଖାଇବା ପାଇଁ ଏଇ କଞ୍ଚା ଆମ୍ବର ଜାମ୍ ଭାରି ସୁନ୍ଦର ଟେଷ୍ଟ ହୁଏ, କାହିଁକିନା ସେଠି ବେଶୀ କେମିକାଲ ଏଡ୍ ହୁଏନି, ତା ଦେହରେ ଯେହେତୁ ଖଟା ଜିନିଷ ରହିଛି ତେଣୁ ଆମକୁ ସାଇଟ୍ରିକ୍ ଆସିଡ୍ ଆଦୌ ବ୍ୟବହାର କରିବାକୁ ପଡ଼େନି। ସେଠି କେବଳ ଖାଲି ସୋଡ଼ିୟମ୍ ଟିକେ ଦେଇଦେଲେ, ଆଉ ଆପଣ ଯଦି ଚାହିଁବେ ଏସେନ୍ସ ଦେବେ, ଚାହିଁବେ ଯଦି କଲର୍ ଆପଣ ଯିଏ କଲର୍ କରିପାରିଲେ କଲର୍ ଦେଲେ, ନହେଲେ ଆଉ କିଛି ଦେବା ପାଇଁ ପଡ଼ିବନି। 2 କିଲୋ ଆମ୍ବକୁ ଚୋପା ଛଡ଼ିକି ତାକୁ କାଟିକି ସିଝେଇ ସାରିଲା ପରେ ସେ କିଲେ ମଣ୍ଡ ବାହାରିବ। କିଲେ ମୁଣ୍ଡରେ ଆପଣ 800 ଗ୍ରାମ ଚିନି ଦେଇକି ତାକୁ ଫେଣ୍ଟିବେ। ଫେଣ୍ଟିଲା ପରେ ଆପଣ ଦେଖିବେ ଯେତେବେଳେ ଆପଣଙ୍କ ଖୁସୁଣିକୁ ଭାରି ଲାଗୁଥିବ ଏବଂ ଉଠେଇକି ଦେଖିବେ ଗୋଟେ ପ୍ଲେଟ୍ରେ ରଖିବେ, ଯଦି ଗଡ଼ି ପଡ଼ୁଥିବ ତାହେଲେ ହେଇନଥିବ, ଯଦି ଆପଣଙ୍କର ବହଳ ହେଇକି ବସିଥିବ ଜାଣିବେ ଯେ ସେଇଟା ତା'ର ସମୟ ହେଇଗଲାଣି, କରେଇଟା ତଳକୁ ଲେହିଦେବେ, ହେଇଯାଇଥିବ। ହେଇଗଲା ପାଖକୁ ତାକୁ ଗରମ ଗରମ କି ତା ଦେହରେ ସୋଡ଼ିୟମ୍ ମିଶାଇବେ ଏବଂ ସେଠି ଏସିଟିକ୍ ଆସିଡ଼୍ ଟିକେ ଦେବେ, 2 ଗ୍ରାମ ଖଣ୍ଡେ କି 1 ଚାମଚ ଏସିଟିକ୍ ଆସିଡ଼୍ ଦେବେ। କାହିଁକି ଦେବେ ଏସିଟିକ୍ ଆସିଡ଼୍? ଯେହେତୁ ତା'ର ଗୋଟେ ଜେଲିର ଗୋଟେ ଇଏ ଅଛି, ଉପରକୁ କାଚ ଭଳିଆ ଦେଖାଯାଏ, ତା'ର ଗୋଟେ ଗ୍ଲେଜ୍ ଅଂଶ ଆସେ, ସେଥିପାଇଁ ଆମେ ଏସିଟିକ୍ ଆସିଡ଼୍ ଟିକେ ବ୍ୟବହାର କଲେ ଖଟା ମିଠା ମଧ୍ୟ ଯେମିତି ସେମ୍ ଟୁ ରହିବା କଥା ତାକୁ ମଧ୍ୟ ବି ରହିଲା ଏବଂ ଗ୍ଲେଜ୍ ବି ରହିଲା। ତାକୁ କାଚ ବୋଟଲକୁ ଆପଣ ରେଡ଼ି କରିକି ରଖିଥିବେ, ସାଙ୍ଗେ ସାଙ୍ଗେ ଗରମ ଟିକେ ଉଷୁମ ଥିବ, ଗରମ ଗରମ ନେଇକି ତାକୁ ଢାଳି ଦେଇକି ଭର୍ତ୍ତି କରିକି ରଖିଦେବେ। ତାପରେ ଥଣ୍ଡା ହେଇଗଲା ପରେ ତାକୁ ଠିପି ଲଗାଇବେ, ତା ପୂର୍ବରୁ ଠିପି ବି ଲଗାଇବେନି, ଏବଂ ବେଶୀ ଥଣ୍ଡା ହେଇଗଲେ ଯଦି ତାକୁ ଆମେ କରିବା ସେ ତ ବସି ଯାଇଥିବ ନା, ସେତେବେଳେ କାଟିଲା ବେଳକୁ ତ ଆପଣ କଟି ଯାଇଥିବ, ସେତେବେଳକୁ ଆଉ ଜିନିଷଟା ନଷ୍ଟ ହେବ, ଗରମ ଗରମ ଢାଳିଦେଲେ ସେ କେତେ ସୁନ୍ଦର ବସିକି ରହିଯିବ।
1: ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

0: আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा। हम हमारे तीर्थों और मंदिरों के विकास के साथ साथ उनकी गरिमा के लिए जागरूक होना होगा। हम ऐसा जीवन अपनाएं जिससे प्राकृतिक और पर्यावरण की रक्षा हो, साथ ही हम हमारे पुण्य स्थलों को पूरी दुनिया के लिए एक उदाहरण के रूप में विकसित करें।
0: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ, ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟ

ଏଇଠି ଶେଷ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତ କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଂକଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: ଆଜ ଯୋ ସଂକଟ ହେ ଉସମେ ହମେ ବିଦେଶୀ ମୁଦ୍ରା ବଚାନେ ପର ଭି ବହୁତ ଜୋର ଦେନା ହୋଗା, କ୍ୟୋକି ଦୁନିଆ ମେ ପେଟ୍ରୋଲ ଡିଜେଲ ଇତନା ଜ୍ୟାଦା ମହଙ୍ଗା ହୋଗୟା ହେ। ତୋ ହମ ସବକା ଦାୟିତ୍ୱ ହେ କି ପେଟ୍ରୋଲ ଡିଜେଲ କି ଖରିଦ ପର ଜୋ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋତି ହେ ହମେ ଓ ମୁଦ୍ରା ବି ବଚାନୀ ହେ। वैश्विक संकटों से जो चुनौतियां आई है हमें उन चुनौतियों को परास्त करना होगा।
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋହାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। July 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଲିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବାବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିର୍ଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର

0: 70 ବର୍ଷ ଭାରତର ସାଂସ୍କୃତିକ ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
2: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
3: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଯୋଗ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18

ଟି ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀୟ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

0: ସେଠାରେ ରହିଯିବ ଏବଂ ବଲ୍ ଭଳିଆ ସୃଷ୍ଟି କରିବ ଏବଂ ସେଇ ବଲ୍ ସୃଷ୍ଟି ହେଲା ପରେ ତା ଭିତରେ ଯେତିକି ଆପଣ ଖାଦ୍ୟ ପଦାର୍ଥ ରହିଥିବ ସିଏ ଆପଣଙ୍କର ପ୍ରାଣୀ ଦେହକୁ ଯିବ ନାହିଁ, ଫଳରେ ସିଏ ବି ଆପଣଙ୍କର ଫର୍ମେଣ୍ଟେସନ୍ ହେଲା ଏବଂ ପ୍ଲାଷ୍ଟିକ ଯେଉଁ ବଲ୍ ହେଲା ସିଏ ପ୍ରାଣୀର ତାର ଯେଉଁ ପେଟରେ ସିଏ ଆପଣଙ୍କର ଏପଟ ସେପଟ ହୋଇ ପ୍ରାଣୀକୁ ମଧ୍ୟ କ୍ଷତି, ତାର ପେଟର ଯେଉଁ ଆବରଣକୁ ବହୁତ କ୍ଷତି ପହଞ୍ଚାଏ, ଫଳରେ ଧୀରେ ଧୀରେ ଆପଣଙ୍କ ଅଲ୍ସରେସନ୍ ସୃଷ୍ଟି ହୋଇ ପ୍ରାଣୀଟି ମୃତ୍ୟୁ ମୁଖରେ
1: ପଡେ, ଗୋଟେ ପେଟରେ ଘା ହେଇଯିବ, କ୍ଷତ ସୃଷ୍ଟି ହେବ,
0: କ୍ଷତ ସୃଷ୍ଟି ହୁଏ ଏବଂ ଧୀରେ ଧୀରେ ସେଟା ଓପନିଂରେ ଆମର ତ ଯାହା ବି ଆମେ ଖାଉ ସେଟା ଗୋଟେ ଓପନିଂ ହେଇକି ଯିବ ଏବଂ ଯେଉଁ ଓପନିଂରେ ସେଟା ଯଦି ଅଫ୍ଟ୍ରଟ୍ ହେଇକି ରହିଗଲା ତାହେଲେ ସେଇଠି ପ୍ରାଣୀଟି ମୃତ୍ୟୁ ମୁଖରେ ପଡ଼ିଲା। ଏବଂ ଏଥିରେ ବହୁଳ ଭାବରେ ଆମର ଯେଉଁ ଗାଈ ଗୋ ସମ୍ପଦରେ ବହୁତ ଏଫେକ୍ଟେଡ୍ ହେଉଛନ୍ତି ଏବଂ ତତ୍ ସହିତ ଆମେ ଯେଉଁ ବଣଭୋଜି ଯାଉଛୁ ପିଲାମାନେ ଜଙ୍ଗଲର ପାଦ ଦେଶକୁ ହଉ ସେଠି ଯେଉଁ ଆମେ ପ୍ଲାଷ୍ଟିକକୁ ଫିଙ୍ଗି ଦେଇକି ଯାହା ଖାଉଛୁ ଫିଙ୍ଗି ଦେଇକି ପଳେଇ ଆସୁଛୁ, ସେଗୁଡ଼ିକ କୁକୁର ହୁଅନ୍ତୁ କିମ୍ବା ଆପଣଙ୍କର ବାର୍କିଂ ଡିୟର ମଧ୍ୟ ଆପଣଙ୍କର ବିଭିନ୍ନ ସମୟରେ ଆସି ଖାଉଛନ୍ତି, ଫଳରେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି।
1: ଏବଂ ଆମର ଶିମିଳିପାଳରେ ଥିବା ବନ୍ୟଜନ୍ତୁ ପାଇଁ ସେଟା
0: ବହୁତ ବହୁତ ଭାବେ ଅସୁବିଧା। ଆମେ ଆକ୍ଚୁଆଲି ବର୍ତ୍ତମାନ ପାଖାପାଖି ଜୁ ଗୁଡ଼ାକରେ ମଧ୍ୟ ଆପଣଙ୍କର ଚିଡ଼ିଆଖାନା ଗୁଡ଼ିକରେ ମଧ୍ୟ ଆର ପ୍ରାଣୀମାନେ ମଧ୍ୟ ଏଥିପାଇଁ ବହୁତ ମୃତ୍ୟୁ ମୁଖରେ ପଡୁଛନ୍ତି। ଏବଂ ଗୋଟେ ଆପଣଙ୍କର ପାଖେ ଗୋଟେ ଗୋଟେ ବର୍ଷରେ ଲକ୍ଷେ ଆପଣଙ୍କର ପାଖାପାଖି ହ୍ୱେଲ୍ସ ସିଲ୍ସ ଟର୍ଟଲ୍ସ ତିମି ମାଛ ସିଲ୍ ମାଛ ଏବଂ କଇଁଚମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ମରୁଛନ୍ତି। ମେରାଇନ୍ ଲାଇଫ୍ ମଧ୍ୟ ବର୍ତ୍ତମାନ ପ୍ଲାଷ୍ଟିକର ଅପବ୍ୟବହାରରେ ମଧ୍ୟ ବର୍ତ୍ତମାନ ଆତଙ୍କିତ।
1: ଆମର କହିବା କଥା ଯେମିତି ଡାଇନୋସର ଆଜିକା ଦିନରେ ପୁରା ବିଲୁପ୍ତ ସେଇଭଳିଆ ହୁଏତ ଗୋଟେ ସମୟ ଆସିବ ଯଦି ଆମେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରିବୁ ତାହେଲେ
0: ନିଶ୍ଚିତ ଭାବରେ ଆମର ମୂଲ୍ୟବାନ ମୂଲ୍ୟବାନ ବନ୍ୟପ୍ରାଣୀମାନଙ୍କର ବିଲୟ ଘଟିବ। ଆପଣଙ୍କର ଏହା ସହିତ ଆମର ଯେଉଁ ମୂଲ୍ୟବାନ ଆମେ ଗାଈମାନେ ରଖୁଛୁ ଆକ୍ଚୁଆଲି ବହୁତ କ୍ଷୀର ଦେଉଛନ୍ତି, ଆମର ସହରୀ ବାବୁମାନଙ୍କର କ'ଣ ଇଏ କି କ୍ଷୀରଟେ ଧୋଇ ସାରିଲେ ବାହାରକୁ ଛାଡ଼ିଦେଲେ, ବାହାରେ ତୁ ଚରି ବୋଲି ଖା, କିନ୍ତୁ ପ୍ରକୃତରେ ସେମାନଙ୍କ ପେଟରୁ ମିନିମମ 10 kg ଲେଖାଏଁ ପ୍ଲାଷ୍ଟିକ ବାହାରେ। କିଛି ଦିନ ପରେ ସେ ପ୍ଲାଷ୍ଟିକଟା ଏତେ ପରିମାଣରେ ତା ପେଟରେ ଫାମ୍ପି ଦିଏ, ଆକ୍ଚୁଆଲି ପ୍ଲାଷ୍ଟିକ ଗୋଟେ ବଲ୍ ଆଗେ ତିଆରି କରେ, ବଲ୍ ଧୀରେ ଧୀରେ ଧୀରେ ଧୀରେ ବଢି ଚାଲେ ଆପଣଙ୍କର
1: ଆକାର ବଢି ବଢି ଚାଲିବ,
0: ଆପଣଙ୍କର ସେ ବଲ୍ ଗୋଟେ କ୍ରିଷ୍ଟାଲଟା ଏତେ ହାର୍ଡ ମାସ୍ ସୃଷ୍ଟି ହବ, ତାକୁ ସେଇ ହାର୍ଡ ମାସ୍ଟା କି ଯାଇକି ଆପଣଙ୍କର ପୁଣି ଓପନିଂରେ ତାର ଯୋଉ ଗାଈମାନଙ୍କର ହଉ ସେକେଣ୍ଡରୁ ଥାର୍ଡ ଓପନିଂ ଯୋଉଟା ଓପନିଂରେ ଅବଷ୍ଟ୍ରକ୍ଟ ହେଇଯିବ କିମ୍ବା ଫାର୍ଷ୍ଟ ସେକେଣ୍ଡ ଜଙ୍କସନ୍ରେ ବନ୍ଦ ହେଇଯିବ, ଫଳରେ ପେଟ ଫାମ୍ପି ଦେବ ଏବଂ ଗାଈ ଆଉ ମୁଭମେଣ୍ଟ କରିପାରିବ ନାହିଁ, ମୃତ୍ୟୁ ମୁଖରେ ପଡ଼ିବ। ତାପରେ ସେ ଗାଈଟି ଆପଣଙ୍କର ଯୋଉ ମୃତ୍ୟୁ ମୁଖରେ ପଡ଼ିବ ତାକୁ ଫିଙ୍ଗି ଦିଆଯିବ, ସେଠୁ ଯୋଉ ପ୍ଲାଷ୍ଟିକ ଗୁଡାକ ତା ପେଟରୁ ବାହାରିଲା ସିଏ ଆପଣଙ୍କର କୁକୁର ଟାଣି ନେଲାଣି, କୁକୁର ଖାଇଲାଣି। ତା ସହିତ ଯଦି ଆପଣ ସମୁଦ୍ର କିମ୍ବା ନଈକୁ ପଳାଉଛି ପ୍ଲାଷ୍ଟିକ ମାନେ ଜଳଚର ପ୍ରାଣୀ ତାକୁ ଆପଣ ଜେଲିଫିସ୍ ଭଳି ଭାବନ୍ତି, ସେ ଜେଲିଫିସ୍ ଭାବିକରି ତାକୁ ମଧ୍ୟ ଖାଇ ଦିଅନ୍ତି,
1: ସେ ବି ମୃତ୍ୟୁମୁଖରେ
0: ଜଳଚର ପ୍ରାଣୀମାନେ ମଧ୍ୟ ପଡୁଛନ୍ତି। ଏବଂ ଏଇ ଜିନିଷଟା ସାଇକେଲ ହେଇକି ଚାଲୁଛି ଏବଂ ତାର କୌଣସି ଅନ୍ତ ନାହିଁ। ଯଦି ପ୍ଲାଷ୍ଟିକ ଆମର ଯଦି ରିସାଇକ୍ଲିଂ କରାହୁଅନ୍ତା, ଆମେ ଯଦି ଗୋଟେ ଜାଗାରେ ଠୁଳ କରୁ
1: 100% ପ୍ଲାଷ୍ଟିକକୁ ଯଦି
0: ରିସାଇକ୍ଲିଂ ବ୍ୟବସ୍ଥା ଅଛି, କିନ୍ତୁ ଯେହେତୁ ଆମର ଡିସ୍ପୋଜାଲ ସିଷ୍ଟମ ଆମେ ଯୋଉଟା ଫିଙ୍ଗୁଛୁ ତାକୁ ଆମେ ଅର୍ଗାନାଇଜ୍ଡ ୱେରେ ଫିଙ୍ଗୁନାହୁଁ,
1: ଆମେ ଶୃଙ୍ଖଳିତ ନୁହେଁ।
0: ଆମକୁ ବର୍ତ୍ତମାନ ଦେଖିବାକୁ ପଡିବ ଯେ ବାୟୋଡିଗ୍ରେଡେବୁଲ ଯୋଉ ଜିନିଷ ଦ୍ୱାରା ଜୁଟ୍ରୁ ହଉ ଆପଣଙ୍କର
1: ବିକଳ୍ପ କଥା
0: ଯଦି ଆମେ ଚିନ୍ତା କରିବା, ଆମେ ଗୋଟେ ଝୁଲାଟା ନେଇକି ଯଦି କଟନ୍ରୁ ହଉ ଆମେ ଯଦି ସେତିକି ସଙ୍କୋଚ ନ କରିବା, ଆମେ ଗୋଟେ ଝୋଟ ବ୍ୟାଗ୍ ନେଇକି ମାର୍କେଟକୁ ଯିବା, ତାହେଲେ ଏହିପରି ସମସ୍ୟା ଯୋଉ ପ୍ଲାଷ୍ଟିକର ବହୁଳ ବ୍ୟବହାରଟାକୁ ଆମେ କିଛି ମାତ୍ରାରେ ରୋକିପାରିବା।
1: ତାପରେ ଯେତେବେଳେ ମନେ କରନ୍ତୁ ଆମେ ବଡ଼ ଭୋଜି ବି ଯାଉଛୁ, ଆମ ପିଲାମାନେ ଯାଉଛନ୍ତି କି ଆମ ବଡ଼ ବଡ଼ ଲୋକମାନେ ବି ଯାଉଛନ୍ତି ବୁଲିବା ପାଇଁ ଯାଉଛନ୍ତି, ଆମେ ସେଇଭଳି ଆପଣ ଯେମିତି କହିଲେ ଯୋଉଟା ନଷ୍ଟ ହେଇପାରିବ ସହଜରେ, ଯେମିତି କହିଲେ ଖଲି ଦନାର ବ୍ୟବସ୍ଥା ହୁଏ, ଆମେ ଖଲି ବା ପତ୍ର ତିଆରି ଆମେ ଯଦି ନେଇକି ଯାଉଛୁ ଏବଂ ସେଥିରେ ଯଦି ଖାଦ୍ୟ ଟିକେ ଲାଗିକି ଆମେ ଫୋପାଡ଼ି ଦେଲୁ ତାହେଲେ ବି ବନ୍ୟଜନ୍ତୁ କେହି ଖାଇଲେ ବି ସେଟା କିଛି ଖରାପ ହବନି ଏବଂ କୁକୁର ବି ସେଟା ଖାଇଲେ ତ କିଛି ଅସୁବିଧା ନାହିଁ।
0: କୁକୁର କେତେବେଳେ ଖାଏ ଯେତେବେଳେ ପ୍ଲାଷ୍ଟିକଟି ମାନେ ଛୋଟ ଆକାରରେ ହେଇଥିବ ଏବଂ ତା ଭିତରେ କିଛି ଖାଦ୍ୟ ଲାଗିଥିବ
1: ଏବଂ ସେ ଖାଦ୍ୟରୁ କିଛି ପାଇବ ସିଏ ଘରେ ଖାଇଦିଏ,
0: ବଡ଼ ପ୍ଲାଷ୍ଟିକ ସେ ଖାଇବାକୁ ଇଚ୍ଛା କରନ୍ତି, କିନ୍ତୁ ପ୍ଲାଷ୍ଟିକ ଭିତରେ ଯୋଉ ଖାଦ୍ୟଟି ଅଛି ଯଦି ଛୋଟ ଆକାରରେ ଅଛି ସେ
1: ତାକୁ ଖାଇବା ପାଇଁ ଖାଆନ୍ତି। ଯେମିତି ଆମର ଛୋଟ ପିଲାମାନେ ତଳେ ପଡ଼ିଥିବା ଖାଦ୍ୟକୁ ଜାଣିନଥାନ୍ତି କୁଢ଼େଇକି ଖାଇଦିଅନ୍ତି, ଆମେ ମା ବାପା ମାନେ ସାବଧାନ ରହୁ, ଠିକ୍ ସେମିତି ଆମକୁ ସାବଧାନତା ଅବଲମ୍ବନ କରିବାକୁ ହବ ଏବଂ ପର୍ଯ୍ୟାପ୍ତ ପରିମାଣରେ ବିକଳ୍ପ ଆମେ ଯଦି ବ୍ୟବହାର କରୁ ତାହେଲେ ଏ ସମାଜ ପାଇଁ ମଙ୍ଗଳମୟ ହବ ଏବଂ ଆମର ବନ୍ୟଜନ୍ତୁ ଠାରୁ ଆରମ୍ଭ କରି ଗୋ ସମ୍ପଦ ଆମ ଗୃହପାଳିତ ପଶୁ ମଧ୍ୟ ଆରାମସେ ରହିବେ ଆଉ ତାଙ୍କର।
0: ଏବଂ ତତ୍ସହିତ ଆଉ ଗୋଟେ କଥା କହିବେ ଆମର ମଣିଷମାନଙ୍କ ପାଇଁ, ଆକ୍ଚୁଆଲି ଆମେ ଯୋଉ ପ୍ଲାଷ୍ଟିକଟା ବ୍ୟବହାର କରୁଛୁ ଖାଦ୍ୟ ବିଭିନ୍ନ ଖାଦ୍ୟକୁ ନେବା ପାଇଁ, ସେଇ ଯୋଉ ପ୍ଲାଷ୍ଟିକଟା ଆମର ଫୁଡ୍ ପ୍ରଡକ୍ଟସ୍ ନୁହେଁ, କଲରଫୁଲ ଯୋଉଗୁଡ଼ାକ ଆପଣ ଶୁଣିଥିବେ 40 μ ତଳକୁ ଆପଣ ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ, ସେଇ ଯୋଉ

0: ପାୱାର 40 μ ତଳକୁ ଯେଉଁ ଆପଣ କଲରଫୁଲ ପ୍ଲାଷ୍ଟିକ ସବୁ ଆମେ ବ୍ୟବହାର
1: କରୁଛୁ,
0: ସେଥିରେ ଆପଣଙ୍କର ସଲଫର ଅକ୍ସାଇଡ୍, ନାଇଟ୍ରସ ଅକ୍ସାଇଡ୍, ସବୁ ପ୍ରକାର ମାନେ ଖତରନାକ ମାନେ ଯୋଉଟା ଆପଣଙ୍କର ବିଷାକ୍ତ ଜିନିଷକୁ ଆମେ ଆମର ପାଖରେ
1: ଲଗାଉଛୁ,
0: ଆମେ ତାକୁ ଖାଉଛୁ, ପୁଣି ତାରି ସଂସ୍ପର୍ଶ ଖାଦ୍ୟକୁ ଖାଉଛୁ, ଫଳରେ ଆମ ଦେହରେ ମଧ୍ୟ ଏହାର କୁପ୍ରଭାବ ଦେଖାଉଛି ଏବଂ ତାର ଏଣ୍ଡ ପ୍ରଡକ୍ଟ ହେଉଛି କ୍ୟାନ୍ସର।
1: ଆଚ୍ଛା, ଆପଣ ଜଣେ ପଶୁ ଡାକ୍ତର ହିସାବରେ ଆପଣ କହିବେ କି ଯେ ପ୍ଲାଷ୍ଟିକର ମଧ୍ୟ କାର୍ସିନୋଜେନିକ ଇଫେକ୍ଟ ଅଛି କି?
0: କାର୍ସିନୋଜେନିକ ଇଫେକ୍ଟ ରହିଛି ଏବଂ ପଶୁମାନଙ୍କୁ ଆମେ ଦେଖୁଛୁ, ପଶୁମାନଙ୍କର ଯେଉଁଗୁଡ଼ାକ ଏଇ ଯେଉଁ ସହରୀ ଆପଣଙ୍କର ଗାଈ ଗୋରୁମାନେ ଯେତେବେଳେ ମରିଯାଉଛନ୍ତି, ବହୁତ ପ୍ରକାର କ୍ୟାନ୍ସର ମଧ୍ୟ ଭିତରେ ସୃଷ୍ଟି ହେଉଛି। ଆମେ ତ ମଣିଷମାନଙ୍କ କଥା, ସେଇଟା କାର୍ସିନୋଜେନିକ ଇଫେକ୍ଟ ମାନେ ଏଇଟା ସମସ୍ତଙ୍କ ପାଇଁ
1: ସେଇଟା ହିଁ କ୍ୟାନ୍ସର କରେ।
0: ଯେତେବେଳେ ଇନ୍ ଦ ଲଙ୍ଗ ମାନେ ବହୁତ ସମୟ ଧରି ଆଘାତ ସୃଷ୍ଟି ହେବ ଦେହରେ ଏବଂ ଟକ୍ସିକ ବିଷାକ୍ତ ଯେଉଁ ପ୍ରକ୍ରିୟାଟା ଦେହରେ ରହିବ, ତାହେଲେ କ୍ୟାନ୍ସର ସେଇଠି ସୃଷ୍ଟି ହେଉଛି। ଆଉ ତେଣୁ ଆମେ ପ୍ଲାଷ୍ଟିକର ବ୍ୟବହାରକୁ ନିହାତି ଆମେ କମ୍ କରିବାକୁ ପଡ଼ିବ ଏବଂ ତାର ଯେଉଁ ଡିସ୍ପୋଜାଲଟାକୁ, ତାର ଯେଉଁ ଆମେ ଯେଉଁ ବାହାରେ ଫିଙ୍ଗି ଦେଉ ତାକୁ ଶୃଙ୍ଖଳିତ କରିବା,
1: ତାକୁ ସଂଗ୍ରହ କରାଯାଇକି ଆଉ ଥରେ
0: ରିସାଇକଲ
1: କରାଯାଉଥିବା ଇଣ୍ଡଷ୍ଟ୍ରିକୁ ତାକୁ ପଠାଯାଇପାରିବ ଏବଂ ଫେର ଆମ ପାଇଁ ବ୍ୟବହାରରେ, ଯେଉଁଟା ଆମେ ତ ବ୍ୟବହାର କଲେଣି ଏମିତି ପରିସ୍ଥିତିରେ ପହଞ୍ଚିଲେ ଯେ ଆମେ ତାକୁ ଛାଡ଼ିପାରୁନୁ ସମୁଦାୟ ଭାବରେ,
0: ଏବଂ ଏହାଦ୍ୱାରା ମଧ୍ୟ ଆମର ଯେଉଁ ଚାଷ ପ୍ରକ୍ରିୟା ମଧ୍ୟ ବାଧା
1: କ୍ଷତିଗ୍ରସ୍ତ ହେଉଛି
0: ଏବଂ ତା ପାଇଁ ଆମର ଆପଣଙ୍କର ଜିଆମାନ ମଧ୍ୟ ସଂଖ୍ୟା କମି କମି ଯାଉଛି, ମାନେ ଆଉ ଦେଖା ବି ଯାଉନାହାନ୍ତି, ଫଳରେ ଆପଣଙ୍କର ସବୁ ପ୍ରକାର ଟୁୱାର୍ଡସ୍ ବ୍ଲାକ୍ ସ୍ପଟ ଆମେ ଗତି କରୁ,
1: ବ୍ଲାକ୍ ହୋଲ୍ କହିଲେ ବି ଭୁଲ ହେବନି,
0: ବ୍ଲାକ୍ ହୋଲ୍
1: ଯୋଉଠି ପହଞ୍ଚିଲେ କେହି ଭଗବାନ ବି ସେଭ୍ କରିପାରିବେନି।
0: ତତ୍ ସହିତ ଆମକୁ ଯଦି ବର୍ତ୍ତମାନ ମ୍ୟୁନିସିପାଲିଟି ଯୋଉଠି ଆପଣ ଡିସ୍ପୋଜାଲ ସିଷ୍ଟମ କରୁଛି, ଆପଣଙ୍କର ସେଠି ଯଦି ପ୍ଲାଷ୍ଟିକ ଗୁଡାକୁ ବାହାର କରିବା ନେଇକି ଆଇସୋଲେଟ କରାଇକି ଯଦି ତାକୁ ରିସାଇକ୍ଲିଂ ଇଣ୍ଡଷ୍ଟ୍ରିକୁ ପଠାଇନ୍ତା, ତାହେଲେ ମଧ୍ୟ ଏହାର ବହୁ ପରିମାଣରେ ଆମେ ଆର ଅପବ୍ୟବହାରକୁ ମାନେ
1: ରୋକାଯାଇପାରନ୍ତା,
0: ଆର ଯୋଉ ଟକ୍ସିକ ଇଫେକ୍ଟକୁ ରୋକାଯାଇପାରନ୍ତା।
1: ଯାହା ହଉ, ପ୍ଲାଷ୍ଟିକ ଆମ ଦୈନନ୍ଦିନ ଜୀବନରେ ଯେତେ ଆବଶ୍ୟକତା ଆମର ପୂରଣ କଲେ ମଧ୍ୟ ଆମ ସମାଜ ପାଇଁ, ଆମ ଚାଷ ପାଇଁ, ଆମ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ, ଆମ ବନ୍ୟଜନ୍ତୁ ପାଇଁ, ସମସ୍ତଙ୍କ ପାଇଁ ଅସୁବିଧାର କାରଣ, ଯେଉଁ ଅସୁବିଧା ଦେଲେ ସେଥିପାଇଁ ଆମେ ବାରିପଦା ଆକାଶବାଣୀ ତରଫରୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ନମସ୍କାର।
0: ଧନ୍ୟବାଦ।

0: ଆଜି କାର୍ଯ୍ୟକ୍ରମରେ ଭାଗବତ ଆଲୋଚନା ଟିକେ କରିବା। ବହୁତ ଦିନ ହେଲାଣି ଭାଗବତ କଥା ଶୁଣିନେ, ତ ଆଜି ଆମକୁ ଭାଗବତ ଶୁଣାଉଛନ୍ତି କୁଡିଆପାଳ ଗାଁର ଉଦୟନାଥ ବାରିକ। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଉ କେମିତି ଏବେ ଦେହପା କେମିତି ଅଛି?
1: ଭଲ ଯାଉଛି, କିଛି ଅସୁବିଧା ନାହିଁ।
0: ଖାଇବା ପିଇବା
1: ସବୁ ଭଲ ଚାଲିଛି, ଛୁଆମାନେ ସବୁ ପୁଅ।

0: ସବୁ ସମସ୍ତେ ଭଲ ପାଉଛନ୍, ଏଣୁ ଭଲ ଚାଲିଛି ଆଉ। ଘର ହେଲା କୁଡ଼ିଆପାଳ, ଆଉ କୁଡ଼ିଆ ପାଖରେ ଘର କୁଡ଼ିଆପାଳ ପାତିଞ୍ଜା ପଞ୍ଚାୟତ। ହେଲେ ବର୍ତ୍ତମାନ ବାରିପଦା ବି ରହୁଛନ୍ ଟିକେ ବେଶୀ, ଏଠି ପୁଅମାନେ ଅଛନ୍, ଏଠି ରହୁଛେ, ଏଇଠି କହି ଚାଲିଛି ଭଲ। ତାପରେ ଗାଁରେ ଆଜି କୁଡ଼ିଆପାଳରେ ପ୍ରାୟ ସତେଇଶ ଅଠେଇଶ ବର୍ଷ ହେଲା ଆମର ଭାଗବତ ଗୀତା ଆଲୋଚନା ଚାଲିଛି। ହେଲେ ଲୋକମାନଙ୍କର ଯେଗୁଡ଼ି ସେମାନେ ସେଠି ବସୁଛନ୍ତି ବା ଶୁଣୁଛନ୍ତି, ସେମାନଙ୍କର କିଛି ପରିବର୍ତ୍ତନ ଆସିଛି। ଆଉ ଯେମାନେ ନ ଆସିବେ ତ ସେମାନେ ପାଇବେ କେଉଁଠୁ? ତ ଭାଗବତ ଚର୍ଚ୍ଚା ମୁଁ କରୁଛି, ହେଲେ ଭାଗବତ ଟୁଙ୍ଗି ଗୋଟେ କରିବା ପାଇଁ ବହୁତ ଚେଷ୍ଟା କରୁଛି, କିନ୍ତୁ ଆଜି ପର୍ଯ୍ୟନ୍ତ ହେଇପାରିନି। ଭାଗବତ ଟୁଙ୍ଗି ଗୋଟେ ପାଇଲେ ଆହୁରି ସୁବିଧା ହେବ, ଲୋକମାନଙ୍କୁ ବସିବା ଉଠିବା ପାଇଁ ଟିକେ ସୁବିଧା, ଆଉ ଘର ତ ସେମିତି ଆମର ଇଏ ନାହିଁ, ତେଣୁ କରି 20-22 ଜଣ ଲୋକ ଝିଅ ପୁଅ କରି ଉଭୟ ବସନ୍ତି ସନ୍ଧ୍ୟାବେଳେ, ଏରକ ଚାଲିଛି ଆଉ।
1: ତ ଆଜି ଆମକୁ କିସ ଶୁଣେଇବେ ଭାଗବତରୁ?
0: ଆଜି ଭକ୍ତି ଯୁଗ ଟିକେ ଶୁଣେଇବା ଆଉ କିଛି।
1: ଭକ୍ତି,
0: ହଁ
1: ଠିକ୍ ଅଛି, ଆରମ୍ଭ କରିବା ତାହେଲେ।
0: ଆରମ୍ଭ କରିବା ଆଉ। ତ ଭାଗବତ ଲକ୍ଷଣ ହେଲା, ଭାଗବତରୁ ଭକ୍ତି ଉତ୍ପତ୍ତି, ଭକ୍ତିଟା ହେଲା ଜ୍ଞାନ, ଜ୍ଞାନରୁ ଭକ୍ତି ଉତ୍ପତ୍ତି। ତେଣୁ କରି ଭାଗବତ ଜିନିଷଟା ବହୁତ ମୁଖ୍ୟ ଜିନିଷ ଏଇ ମଣିଷ ସମାଜ ପାଇଁ। ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ବହୁତ ଚିନ୍ତା ମନରେ କରିକରି ସେ ଭାଗବତ ଚର୍ଚ୍ଚା କରିଛନ୍ତି ଯେ ମଣିଷ ସମାଜ ପାଇଁ କେବଳ। ତେଣୁ ଭୋରେ ଭାବ, ଗୋରେ ଜ୍ଞାନ, ବୋରେ ବିଚାର, ତୋରେ ତତ୍ତ୍ୱ, ତେଣୁ ହେଲା ଭାଗବତ। ଏଇ ଚାରିଟା ଅକ୍ଷରକୁ ଧରି ସେ ଭାଗବତ ଚର୍ଚ୍ଚା କରିବା ପାଇଁ ଭକ୍ତ କବି ଜଗନ୍ନାଥ ଦାସଙ୍କୁ ଆଦେଶ ଦେଇଥିଲେ। ଏଇ ଚାରି ଅକ୍ଷର ଭାବ ନେଇକରି ଭକ୍ତ କବି ଜଗନ୍ନାଥ ଦାସଙ୍କୁ ଆଦେଶ ଦେଲେ ଯେ ତୁମେ ଭାଗବତ ଲେଖ।
1: ଆଉ ଓଡ଼ିଆରେ ଯେମିତି ଭାବରେ ଲେଖା ହେଇଛି, ଯୋଉ ଭାଷାରେ ଲେଖା ହେଇଛି ସମସ୍ତେ ବୁଝିପାରିବେ, ମାନେ ଭାଷାରେ କିଛି ଅସୁବିଧା ନାହିଁ,
0: ଭାଷାରେ ଅସୁବିଧା ନାହିଁ,
1: ତାର ତତ୍ତ୍ୱ ବୁଝିବାଟା ଟିକେ କଷ୍ଟକର ହେଇପାରେ ନାଇଁ କି?
0: ଭାଗବତ ତତ୍ତ୍ୱ ବୁଝିବା କଷ୍ଟକର, ଭାଗବତ ତ ସଂସ୍କୃତରେ ଥିଲା, ଏଇ ଓଡ଼ିଆରେ ଅନୁବାଦ କରିବା ପାଇଁ କେବଳ ଭକ୍ତ କବି ଜଗନ୍ନାଥ ଦାସଙ୍କୁ ଆଦେଶ ଦେଇଥିଲେ, ସେ ଓଡ଼ିଆରେ ଅନୁବାଦ କରିଛନ୍, କାହିଁକିନା ସଂସ୍କୃତ ତ ସମସ୍ତେ ବୁଝିପାରିବେନି। ତେଣୁକରି ଭାଗବତ ଗୋଟେ ମୁଖ୍ୟ ଜିନିଷ। ପରିତ୍ରାଣାୟ ସାଧୁନାଂ ବିନା ସାହାଯ୍ୟ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭାବାମୀ ଯୁଗେ ଯୁଗେ। ହେଲା, ଭାଗବତ ଗୀତା ପଢ଼ିକରି ମନକୁ ଠିକ୍ ଆୟତ୍ତ କରି ପଢ଼ି ପଢ଼ିବା, ତାହେଲେ ଯୁଗ ଯୁଗ ପାଇଁ ଧର୍ମ ସ୍ଥାପନା ହେବ, ଆଉ ମଣିଷର ମନ ନିଶ୍ଚୟ ପରିବର୍ତ୍ତନ ହେବ। ତ ମନ ପାଖରେ କଥା, ଆଗକୁ ମନକୁ ଆୟତ୍ତ କରିବାର ହେଲା ଜ୍ଞାନ। ମନକୁ ବଶ କଲା ଯେଉଁ ମଣିଷ ମଧ୍ୟ ଗଣା ସେ ହଉ, ଚିତ୍ତ ଯା ଆୟତ୍ତରେ ନାହିଁ ଯୁଗ ସେ ଲୋଭି ନ ପାରି। ପାଞ୍ଚ ମନକୁ ଏକତ କରିବା ପାଇଁ ହେଲା ଜ୍ଞାନ। କେମିତି ଏକତ କରିବା? ନା ପାଞ୍ଚ ମନ ହେଲେ ଅମନ ବିମନ କୁମନ ସୁମନ ମନ, ପାଞ୍ଚ ମନ। ତ ପାଞ୍ଚ ମନରୁ ସୁମନ ହେଲେ ମୁଖ୍ୟ, ସୁମନ ପାଖରେ ସବୁବେଳେ ମନକୁ ରଖିବା। ସେ ନେଇ ଗୀତାରେ କହୁଛି, ସୁମନ ଆରେ ମବୁଲ କର ସୁସଙ୍ଗ ସୁପଥେ ଯାରେ, ସୁସଙ୍ଗ ଥି ସୁପଥରେ ଚାଲ, ସୁପଥେ ଗଲେ ହୋଇବୁ ଶାନ୍ତି ପିଇ ଶୀତଳ ବାହାରେ, କେହି କାହାରି ନୁହରେ ମନ ନିଜେ କରିବୁ ଯାହାରେ, ନିଜକୁ ନିଜେ ପାରିଲେ ଯିନି ସେଇ ତ ତୋର ସାହାରେ। ନିଜେ ମାନେ ଭଗବାନ ଯେ ସକଳ ଘଟେ ନାରାୟଣ, ତାକୁ ଚିହ୍ନି ପାରିଲେ ଶାନ୍ତି ଆସିଲା ଆଉ। ତ ସେ ଭାଗବତ ଗୀତା ଏଇ ଚର୍ଚ୍ଚା ଏଇ ଭାବ ସବୁ ଦଉଛି, ତ ବୁଝିବାଟି ହେଲା କଥା।
1: ଭକ୍ତି ଯୁଗରୁ ଟିକେ ଆରମ୍ଭ କରିବା ଆଉ।
0: ଭକ୍ତି ଯୁଗରୁ ଆରମ୍ଭ କରିବା, ଭଗବାନ ତ ବହୁତ ରୂପେ ଉଦ୍ଧବକୁ ବୁଝେଇଲେ, ବହୁତ ପ୍ରକାର ବୁଝେଇଲେ ଭକ୍ତି ଯୁଗ। ହେଲେ ସେ ଭକ୍ତି ମାର୍ଗ ସବୁ ଶୁଣିକରି ଉଦ୍ଧବ ପୁଣି ପଚାରୁଛନ୍ ଭଗବାନଙ୍କୁ, ଭକ୍ତି ଲ

ଭାଇ ଉଦ୍ଧବ କହୁଛି। ହେ ପ୍ରଭୁ, ତୁମେ ତ ଭକ୍ତି ଲକ୍ଷଣ ମତେ କହିଲ, ଏ ଯୋଉ ବିପ୍ର ମାନେ ସବୁ ରହିଛନ୍, ନାନା ପ୍ରକାର ମାନେ ଭକ୍ତି ଲକ୍ଷଣ ସବୁ ବୁଝଉଛନ୍, ହେଲେ ସବୁ ଠିକ କରିବାକୁ ପାଇଁ ଟିକେ ଅସୁବିଧା, ଠିକ ଟା ବାଛିକରି ମତେ ଭକ୍ତି ଲକ୍ଷଣ କୁହନ୍ତୁ। ମୁଖ୍ୟ ଲକ୍ଷଣ ଧର୍ମ ଏକ, କିଏ ବା ଅଛଇ ଅନେକ, ତାହେଲେ ମୁଖ୍ୟ ଲକ୍ଷଣ ସବୁଗା ହବ, କି କମ ଅଛି କି ବେଶୀ ଅଛି ଠିକ ଟା ବୁଝେଇ ଦଉନ୍, କିଏ

ତୁମେ ତ କହିଲ ସବୁ ଧର୍ମ ଛାଡ଼ିଦିଅ, ମୋର ପାଦକୁ ସବୁବେଳେ ସ୍ମରଣ କର, ପାଦରେ ମନ ରଖ, ତୁମେ କହିଲ ସବୁ ଧର୍ମ ଛାଡ଼ିଦିଅ ଦେବା ପାଇଁ, ଏଇଟି ସର୍ବମୁଖ୍ୟ ଧର୍ମ, ଏଣେ ଖଣ୍ଡଇ ଭବ ଭ୍ରମ, ତୁମର ବଚନେ।

ଜାଣି ଏମିତି ସବୁ ନାନା ପ୍ରକାର ଚାଲିଛି, ତେଣୁ ମନ ଶାନ୍ତି ହଉନି। ଆଉ ତାର ତତ୍ତ୍ୱ ବୁଝିକରି ଯଦି ଆମେ ଗୋଟିଏ ମନରେ ରଖି ରହିବା, ଭଗବାନଙ୍କୁ ଚିନ୍ତା କରିବା, ତାହେଲେ ଆମର ମନ ପରିବର୍ତ୍ତନ ହବ। ଆଉ ବେଦ ମତରେ ବହୁତ ପ୍ରକାର ଚାଲିଛି, ଏ ମତ କରି ନାନା ମତେ ବେଦ ବିଚାରନ୍ତି ଜଗତେ, ଏ ରୂପେ ଶ୍ରଦ୍ଧା ଅନୁମତେ କର୍ମ କରନ୍ତି ନାନା ମତେ। ଯାହାକୁ ଯେଟା ଶ୍ରଦ୍ଧା ମିଳୁଛି ବା ଶ୍ରଦ୍ଧା ଦେଖାଯାଉଛି, ଶ୍ରଦ୍ଧା ଜଣାପଡ଼ୁଛି, ସିଏ ସେଇ ଅନୁସାରେ କର୍ମ କରୁଛି, ଭକ୍ତି କରୁଛି, ଫଳ ଏଇ କର୍ମ ଅନୁସାରେ। ଆଉ ବିକାପ କରନ୍ତି ସଂସାରେ, କିଏ ଧର୍ମ ମାର୍ଗ ଆଚରନ୍ତି, କିଏ ବା କାମ କର୍ମ ଜିତି, କିଏ ସତ୍ୟ ସମଦମ ଦାନେ, କିଏ ଯୋଗ୍ୟ ତୀର୍ଥ ଅନୁମାନେ, ଏମିତି ସବୁ ଚାଲିଛି। କାହାର ଚିତ୍ତେ ତ୍ୟାଗ ଯୋଗ, କିଏ ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ, କର୍ମ ସାଧନ୍ତି ଫଳ ଲୁଭେ, ଆଉ ଗୁଣ ବୈରାଗ୍ୟ କ୍ରିୟା ଦମ୍ଭେ, ଏମିତି ସବୁ ନାନା ପ୍ରକାର କର୍ମ କରି ଚାଲିଛନ୍। ଅନଳେ ଦହନ୍ତେ ସୁବର୍ଣ୍ଣ, ନିର୍ମଳ ହୁଏ ଦିନୁ ଦିନ। ସୁବର୍ଣ୍ଣକୁ ଅଗ୍ନିରେ ପୋଡ଼ିଦେଲେ ଯେମିତି ସେ ପରିଷ୍କାର ହେଇକି ସଫା ହେଇଯାଏ, ମଇଳା ଅଂଶ ପୋଡ଼ିଯାଏ, ସେମିତି ଭକତ ଜନ ଏହି ମତେ ନିର୍ମଳ ହୁଅନ୍ତି ଏ ଜଗତେ। ଏ ରୂପେ ଭକ୍ତି ଯୁଗ ବଳେ ଯେ ପ୍ରାଣୀ ଛନ୍ତି ଜନ ମିଳେ, ମାନେ ଭକ୍ତିରେ ଭଗବାନଙ୍କର ପାଦକୁ ଚିହ୍ନି କରି ଭକ୍ତିରେ ଯିଏ ତାଙ୍କୁ ସେବା କରୁଛି, ତାଙ୍କ ନାମ ଗାଉଛି, ତାଙ୍କ ଶରଣାପନ୍ନ ହେଉଛି, ତାର ମନ କେବଳ ଧୀର ହେବ, ସବୁକୁ ତ୍ୟାଗ କରିକି ତାଙ୍କର ପାଦ ଉପରେ ନିର୍ଭର କରିନେ ତାଙ୍କୁ ମନ ଦେଲେ ସବୁ ମନ ଥୟ ହେଇଯିବ। ଅଶେଷ ବାସନା ତାଙ୍କର ମନରୁ ଛାଡ଼ି ହୁଏ ଦୂର, ମୋର ମଙ୍ଗଳ କଥା ମାନ ଯେ କରେ ଶ୍ରବଣ କୀର୍ତ୍ତନ। ଭଗବାନଙ୍କର କଥା, ଭଗବାନଙ୍କର ଚର୍ଚ୍ଚା, ତାଙ୍କର ଆଲୋଚନା ଯିଏ ସବୁବେଳେ କରୁଛି, ତାଙ୍କ ପାଖରେ ମନ ଧ୍ୟାନ ରଖୁଛି, ସେ ଲୋକଟି ପରିବର୍ତ୍ତନ ହେଉଛି। ଶ୍ରବଣେ ଶୁଣି ମୋର କଥା, ହରଇ ସର୍ବ ମନୋବ୍ୟଥା, ନିତ୍ୟ ଯେ ଶୁଣେ ମନ ସୁଖେ, ସେ ସୁଖେ ପରମାର୍ଥ ଦେଖେ। ଅଞ୍ଜନ ରଞ୍ଜୁଥିଲେ ନିତ୍ୟେ, ମୋଡ଼ି ନ ରହେ ଜେନେ ନେତ୍ରେ, ଆଖିରେ ଅଞ୍ଜନ ପିନ୍ଧୁଥିଲେ ଯେମିତି କି ମୋଡ଼ି ରହେନି ସଫା ହେଇଯାଏ, ସେମିତି ଭଗବାନଙ୍କ ଚର୍ଚ୍ଚାରେ ମନର ମୋଡ଼ି ସବୁ ସଫା ହେଇଯିବ। ମୋର ସମ୍ରଣେ ଯାର ଚିତ୍ତ, ତା ଦେହେ ଥାଇ ମୁଁ ନିରତ। ଏବୁଲ ବୁଝି ମୋତେ ଭଜ, ଅଶାନ୍ତି ଧ୍ୟାନ ବେଗେ ତେଜ, ମୋ ରୂପ ଦେଖି ସର୍ବଠାରେ ମୋର ଚରଣ ଭଜ ଭାବେ, ତ୍ରିସଙ୍ଗ ସଙ୍ଗୀ ସଙ୍ଗୀକର ସଙ୍ଗ, ଦୂରେ କରିବ ପରିତ୍ୟାଗ। ଏଇଭଳିଆ ମାନେ ଖରାପ ଚରିତ୍ର ଲୋକମାନଙ୍କ ସଙ୍ଗ ତ୍ୟାଗ କରିବ। ସବୁବେଳେ ଭାଗବତରେ ବୁଝାଉଛନ୍ତି, ଭଗବାନ ସକଳ ଚିନ୍ତା ଦୂର କରି ମୋତେ ଚିନ୍ତିବ ଚିତ୍ତେ ଭରି, ନିରୁଳେ ବସି ଏକ ସ୍ଥାନେ ନିଶ୍ଚିନ୍ତେ କଳ୍ପିତ ଆସନେ, ମୋର ମଧୁର ରୂପ ଧ୍ୟାନେ ବସି କରିବ ସ୍ଥିର ମନେ, ଏଣୁ କୁସଙ୍ଗ ଦୂର କରି ହୃଦୟ ମୋ ଭାବ ଅନୁସରି, ଆତ୍ମାର ହିତ ନିତ୍ୟ କର ହସି ବୋଲନ୍ତି ଦାମୋଦର। ଏଇସବୁ ବୁଝାଉଛନ୍ତି ଭକ୍ତକୁ ସବୁବେଳେ, ବୁଦ୍ଧିକୁ କରି ଆଗୁସାର ପଣ୍ଡିତ ଜନକ ବ୍ୟବହାର, ସର୍ବସଙ୍ଗମ ମନ ମାରି ନିଶ୍ଚଳେ ମୋତେ ଧ୍ୟାନ କରି, ମୋ ରୂପ

0: ଯାହା ହଉ, ଆଜି ଭକ୍ତି ଯୋଗରୁ ଆମକୁ କିଛି ଶୁଣେଇଲେ ଭାଗବତ କଥା, ସେଥିପାଇଁ ଆମର ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଆଉ ଶ୍ରୋତା ଭାଇ ଭଉଣୀ ମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆଜି ସମୟ ହେଇଗଲାଣି, ଆଉ ସବୁଦିନ ଭଳି କହିବା ଯେ ଆମର କାର୍ଯ୍ୟକ୍ରମ, ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଛନ୍ତି, କେବଳ ଚାଷବାସ କଥା ନୁହେଁ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି, ତେଣୁ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ଆମକୁ ଚିଠି ଦେବେ।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
0: ତେବେ ଆଜି ପୁଣି ଥରେ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶ୍ରୋତା ମୋତେ ଶୁଣିଲେ ଚାଷୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ବତାସୀ ଝଡ଼, ଗାଇଛନ୍ତି ହେମଲତା।

0: ପାଇଁ ଆମେ ଯଦି ସଜାଗ ନ ହଉ ହିଟ୍ ଷ୍ଟ୍ରୋକ୍ ଆମକୁ ହେଇପାରେ। ତ ପ୍ରଥମେ ହେଲା ହିଟ୍ ଏକ୍ଜର୍ସନ୍ ବା ଗରମ ଜନିତ ଥକା। ସାଧାରଣତଃ ଆମର ଗ୍ରାମାଞ୍ଚଳର ଲୋକମାନେ ବିଲ ବାଡ଼ିରେ କାମ କରନ୍ତି ଏବଂ ତେଣୁ ସେମାନେ ଖରାରେ ନିଶ୍ଚିତ ଭାବରେ କାମ କରିବେ। ପ୍ରଥମ ଲକ୍ଷଣ ହେବ ଯେ ସେମାନେ ଖରାରେ କାମ କରୁଥିଲା ବେଳେ ତାଙ୍କୁ ଥକା ଲାଗିବ, ମୁଣ୍ଡ ଟିକେ ଟିକେ ବୁଲେଇଲା ଭଳିଆ ଲାଗିବ, ହୁଏତ ବାନ୍ତି ବାନ୍ତି ମଧ୍ୟ ଲାଗିପାରେ। ସେତେବେଳେ ସେ ଯଦି ଏହା ନ ବୁଝି ପୁଣି କାର୍ଯ୍ୟ କରି ଚାଲନ୍ତି ତା ପରବର୍ତ୍ତୀ ସ୍ତରରେ ତାଙ୍କର ଯୋଉଟା କହିଥିଲି ହିଟ୍ କ୍ରାମ୍ପସ୍ ବା ତାଙ୍କର ପୂର୍ବ ଲକ୍ଷଣ ସହିତ ମାଂସପେଶୀ ଗୁଡ଼ିକ ଟାଣି ଟାଣି ହେବ, ମାଂସପେଶୀକୁ ଟାଣି ଟାଣି ହେବ ଏବଂ ତାକୁ ଓଡ଼ିଆରେ ବାକୁଲା ପଡ଼ିବା କହନ୍ତି ମଧ୍ୟ, ଏବଂ ସେତେବେଳେ ସେ ତାଙ୍କୁ ସେଇ ମାଂସପେଶୀରେ ବ୍ୟଥା ବେଦନା ମଧ୍ୟ ହେବ। ଇଏ ହେଲା ଦ୍ୱିତୀୟ ହିଟ୍ ଷ୍ଟ୍ରୋକ୍ର ପର୍ଯ୍ୟାୟ। ତାପରେ ଆସିଲା ହିଟ୍ ରାସ୍, ସେଠାରେ କ'ଣ ହେବ ନା ୟା ପରେ ମଧ୍ୟ ଯଦି ସେ ପ୍ରତିକାର ନ କରନ୍ତି କିମ୍ବା ଜାଣି ନ ପାରନ୍ତି କାମ କରି ଚାଲନ୍ତି ତାହେଲେ ତାଙ୍କ ଦେହରେ ନାଲି ନାଲି ସବୁ ଦାଗ ଭଳିଆ ହେଇଯିବ ଏବଂ ସେଗୁଡ଼ା କୁଣ୍ଡେଇ ହେବ, ନାଲି ନାଲି ଦାଗ ହେଇ ସେତେବେଳେ ସେ ଜାଣିନେବା ଉଚିତ ଯେ ମୋର ନିଶ୍ଚିତ କୌଣସି ଗୋଟେ ଗଣ୍ଡଗୋଳ ମୋ ଦେହରେ ହେଉଛି। ଏଇ ତିନିଟା ପରେ ଯଦି ନ ହେବ ତାହେଲେ ସେ ହିଟ୍ ଷ୍ଟ୍ରୋକ୍ ବା ସନ୍ ଷ୍ଟ୍ରୋକ୍ ବା ଆପଣଙ୍କ ଅଂଶୁଘାତ ସେ ନିଶ୍ଚିତ ଭାବରେ ଗତି କରିବେ ଏବଂ ତାଙ୍କର ଅବସ୍ଥା ଖରାପ ହେବ।
1: ତେବେ ସାର୍ ଏଇ ଅଂଶୁଘାତ ହେବାର କାରଣ କ'ଣ?
0: ଆମ ଦେହ ବାହାରର ଉତ୍ତାପ ସହ୍ୟ କରିବା ପାଇଁ ଆମ ମସ୍ତିଷ୍କରେ ଗୋଟିଏ ହାଇପୋଥାଲାମସ୍ ବୋଲି ଜିନିଷଟେ ଅଛି ଯିଏ ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରେ, ବେଶୀ ହେଲେ କମେଇ ଦିଏ, କମ୍ ହେଲେ ବଢ଼େଇ ଦିଏ। ଯେମିତି ରେଫ୍ରିଜେରେଟର ଏସିରେ ଷ୍ଟେବିଲାଇଜର ଲାଗେ ସେମିତି ଏଇ ହାଇପୋଥାଲାମସ୍ ଆମ ଦେହର ହିଟ୍ ଷ୍ଟେବିଲାଇଜର ବା ଗରମକୁ ସନ୍ତୁଳନ ରକ୍ଷା କରେ। ଏବଂ ଏଇ ଯେଉଁ ଉତ୍ତାପ 40 ଡିଗ୍ରୀ ସେଣ୍ଟିଗ୍ରେଡ୍ ବା 104 ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଆମ ଦେହ ହାଇପୋଥାଲାମସ୍ ଏହାକୁ ସନ୍ତୁଳନ ରକ୍ଷା କରିବାରେ ସମର୍ଥ ହୁଏ,
1: ମାନେ ସହ୍ୟ କରିପାରେ।
0: ବର୍ତ୍ତମାନ ଆମେ ଦେଖିବାକୁ ପାଉଛୁ ବାହାରର ଉତ୍ତାପ 40ରୁ ଅଧିକ ହେଇଯାଉଛି, କେତେବେଳେ କେତେବେଳେ 45 କିମ୍ବା ତା ଉପରକୁ ମଧ୍ୟ କୋଉଠି କୋଉଠି ଚାଲିଯାଉଛି। ସେହି ସମୟରେ କ'ଣ ହୁଏ, ହାଇପୋଥାଲାମସ୍ ଯେଉଁ ମସ୍ତିଷ୍କର ଗ୍ରନ୍ଥି ସିଏ ଉତ୍ତାପକୁ ସନ୍ତୁଳନ ରକ୍ଷା କରିପାରେ ନାହିଁ, ଯେଉଁପାଇଁ ସେ ଲୋକର ପ୍ରଥମେ ଝାଳ ବାହାରିବ। ଝାଳ ବାହାରିଲେ କ'ଣ ହେବ ନା ଉତ୍ତାପ ଝାଳ ପବନ ସହ ଲାଗି ଚମଡ଼ାର ଉତ୍ତାପକୁ କମେଇଦେବ, ଇଏ ହେଲା ପ୍ରଥମ।
1: ତେବେ ଆମ ଶରୀରର ବାହାର ଟେମ୍ପରେଚରକୁ ତ ଆମେ କଣ୍ଟ୍ରୋଲ କରିପାରିବୁନି, ତେବେ ଶରୀର ଟେମ୍ପରେଚରକୁ କଣ୍ଟ୍ରୋଲ ପାଇଁ କ'ଣ କରିବା ଉଚିତ?
0: ଶରୀରର ଉତ୍ତାପକୁ ସନ୍ତୁଳନରେ ରଖିବା ପାଇଁ ହେଲେ ଆମେ ପ୍ରଥମ ଲକ୍ଷଣ ଯେମିତି ଆମକୁ ଥକା ଲାଗିଲେ, ଆମେ ଖରାରେ କାମ କରୁଛୁ ଆମକୁ ଥକା ଲାଗିଲା, ଆମେ କ'ଣ କରିବୁ, ହଠାତ୍ ଛାଇକୁ ଚାଲିଯିବୁ ଏବଂ ଛାଇରେ ବସିବୁ, ପାଣି ନିଶ୍ଚିତ ଭାବରେ ପିଇବୁ। କିଛି ମୁଁ କହୁନି ଯେ ORS ପିଇବାକୁ ହବ କିମ୍ବା ଆଉ କିଛି ସର୍ବତ ପିଇବାକୁ ହବ, ଏ ବିଲରେ ବାଡ଼ିରେ ଏସବୁ ଜିନିଷ ମିଳିବ ମଧ୍ୟ ନାହିଁ। ଏମିତି ମଧ୍ୟ ଆମେ କହୁ ଯେକୌଣସି ପାଣି, ସେ ପରିଷ୍କାର ହେଉ ଅପରିଷ୍କାର ହେଉ, ସେ ପୋଖରୀ ଥାଉ, ନଦୀ ଥାଉ, ନାଳ ଥାଉ, ସେ ପାଣିକୁ ସିଏ ପିଇ ଦେବା ଉଚିତ। କାରଣ ପ୍ରଥମେ ଜୀବନ ରକ୍ଷା, ସେ ପାଣିରେ ଯୋଉ ଜୀବାଣୁ ଥିବେ କ'ଣ ଥିବେ ସେ ପେଟ ଖରାପ କରିବ, ତାର ଚିକିତ୍ସା ହେଇପାରିବ ପରବର୍ତ୍ତୀ ସମୟରେ, କିନ୍ତୁ ଥରେ ଅଂଶୁଘାତ ହେଲେ ଚିକିତ୍ସା କରିବା ବଡ଼ କଷ୍ଟକର ହୁଏ ଏବଂ ପ୍ରାଣହାନି ମଧ୍ୟ ଘଟିପାରେ।
1: ତେବେ ଅଂଶୁଘାତ ହେଲେ କ'ଣ ସବୁ ଲକ୍ଷଣ ଦେଖାଯାଏ?
0: ଅଂଶୁଘାତରେ ପ୍ରଥମେ ତ କହିଲି ଅତ୍ୟଧିକ ଉତ୍ତପ୍ତ ହେଇ ଝାଳ ବାହାରିବ ଏବଂ ସେଥିରେ ଯଦି କଣ୍ଟ୍ରୋଲ ନହେଲା ତେବେ ସେ ଲୋକ କଥାବାର୍ତ୍ତା ଇଆଡ଼ୁ ସିଆଡ଼ୁ କରିବ, ତାର ମସ୍ତିଷ୍କର କହନ୍ତି ତାକୁ ମେଣ୍ଟାଲ କନଫ୍ୟୁଜନ୍ ହବ, ମାନେ ସେ କୋଉଠି ଅଛି ଜାଣିପାରିବନି, କ'ଣ କରିବ ଜାଣିପାରିବନି, ଏଇଭଳିଆ ତାର ମସ୍ତିଷ୍କରେ ବାଚାଳତା ଦେଖାଯିବ ଏବଂ ଦୁର୍ବଳତା ନିଶ୍ଚୟ ଲାଗିବ, ବହୁତ ଦୁର୍ବଳ ଲାଗିବ। ତା ଚମଡ଼ା ଯଦି ଆପଣ ଧରିକି ସେତେବେଳେ ଦେଖିବେ ତା ଚମଡ଼ା ବହୁତ ଉତ୍ତପ୍ତ ହେଇଯାଇଥିବ, ସେ କହିବ ମୋତେ ବହୁତ ମୁଣ୍ଡ ବିନ୍ଧୁଛି ଏବଂ ମୁଣ୍ଡ ବୁଲେଇ ହେଉଛି, ହୁଏତ ତାକୁ ବାନ୍ତି ବାନ୍ତି ଲାଗିବ କି ବାନ୍ତି ମଧ୍ୟ ହେଇପାରେ। ତାପର ସ୍ତରକୁ ଗଲାବେଳକୁ ତାର ଯୋଉ କହିଥିଲି ମସଲ କ୍ରାମ୍ପ ବା ମାଂସପେଶୀ ଗୁଡିକ ସଂକୁଚିତ ପ୍ରସାରିତ ହେବେ, ସେ ମାଂସପେଶୀ ଗୁଡିକ ଭୀଷଣ ଭାବରେ ବଥା ହେବ ଏବଂ ତଥାପି ଯଦି ତାର ପ୍ରତିକାର ନ କରା ହେଲା ସେ କ'ଣ ହବ ନା ହୁଏତ ଅଚେତ ହେଇକି ପଡ଼ିଯିବ ଏବଂ ତାର ପରବର୍ତ୍ତୀ ସମୟରେ ପ୍ରାଣ ମଧ୍ୟ ଯାଇପାରେ।
1: କେଉଁ ବୟସର ଲୋକଙ୍କୁ ଏହା ବିଶେଷ ପ୍ରଭାବିତ କରେ?
0: ଏଇଟା ଭଲ ପ୍ରଶ୍ନ, ଏଇଟାରେ ମୁଁ ବୁଝେଇ ଦିଏ ଆପଣଙ୍କୁ ଯୋଉ କହିଥିଲି ହାଇପୋଥାଲାମସ୍ କଥା, ଯେ ହାଇପୋଥାଲାମସ୍ 4 ବର୍ଷ ପରେ ଏବଂ 50 ବର୍ଷର ତଳକୁ ଲୋକମାନଙ୍କର ବେଶୀ ସକ୍ରିୟ ଥାଏ ଏବଂ ମଜବୁତ ମଧ୍ୟ ଥାଏ। ଶିଶୁର 4 ବର୍ଷ ମଧ୍ୟରେ ଏବଂ ବୟସ୍କ ଲୋକଙ୍କର 50 ବର୍ଷ ପରେ ହାଇପୋଥାଲାମସ୍

0: ଦୁର୍ବଳତା ଆସେ। ସେହି ସମୟରେ ଉତ୍ତାପର ସନ୍ତୁଳନ ହାଇପୋଥାଲାମସ୍ ରକ୍ଷା କରିପାରେ ନାହିଁ। ଫଳରେ ଏହି 4 ବର୍ଷ ଶିଶୁ କିମ୍ବା 50 ବର୍ଷରୁ ଉର୍ଦ୍ଧ ଲୋକମାନଙ୍କ ପାଇଁ ଏହା ବେଶୀ ବିପଦ ସୃଷ୍ଟି କରେ।
1: ଯଦି ଅଂଶୁଘାତର ସେମିତି କିଛି ଲକ୍ଷଣ ଦେଖାଯାଏ ତେବେ ପ୍ରାଥମିକ ଅବସ୍ଥାରେ ରୋଗୀକୁ କି ପ୍ରକାର ଟ୍ରିଟମେଣ୍ଟ ବା ଚିକିତ୍ସାର ଆବଶ୍ୟକତା ରହିଛି?
0: ସାଧାରଣତଃ ଡାକ୍ତରଖାନାର ଚିକିତ୍ସା କଥା ଆପଣଙ୍କୁ କହୁନାହିଁ, କିନ୍ତୁ ଏହା କହିବି, ମନେ କରନ୍ତୁ ଆପଣମାନେ ବିଲରେ କାମ କରୁଛନ୍ତି ଏବଂ ଜଣକୁ ଏଭଳିଆ ପରିସ୍ଥିତି ହେଲା, ଆପଣମାନେ ସେଠି କଣ କରିବେ? ଯଦି ସେ ଲୋକ କହିଲା ମୋ ମୁଣ୍ଡ ବୁଲାଉଛି କିମ୍ବା ବାନ୍ତି ଲାଗୁଛି କିମ୍ବା ବାନ୍ତି ହେଲା, ତା ଦେହର ଉତ୍ତାପ ଆପଣ ହାତ ମାରିଲେ ବହୁତ ବଢିଯାଇଛି, ତାକୁ ତତ୍କ୍ଷଣାତ୍ ଯେକୌଣସି ଗଛ ତ ନିଶ୍ଚିତ ଥିବ ଗଛ ମୂଳରେ ଛାଇରେ ତାକୁ ନେଇ ସେ ଗାମୁଛା ଭିଜେଇ ତା ଶରୀରରେ ପୋଛିଦେବେ, ପାଣି ଯଦି ଅଧିକ ଥାଏ ତା ଶରୀରରେ ଛିଞ୍ଚି ମଧ୍ୟ ଦେବେ, ମୁଣ୍ଡ ଧୋଇଦେବେ ତାର ଶରୀରରେ ଛିଞ୍ଚି ଦେବେ ଏବଂ ପଙ୍ଖା ଆବଶ୍ୟକତା ଅଛି, ପଙ୍ଖା ତ ଆପଣ ବାହାରେ କଣ ମାନେ ଡାଳ ଗଛର ଡାଳ ମଧ୍ୟ ଧରିକି ବିଞ୍ଚି ପାରିବେ, ସୁବିଧା ତା ଘରକୁ ନେଇଯିବେ, ଯାହା ଘର ହଉ ସେ ତା ଘର ବୋଲି ନୁହେଁ, ବିଦ୍ୟୁତ ଚାଳିତ ପଙ୍ଖା ଅଛି ଏବଂ ତାଙ୍କ ଘରେ ପାଣିର ନିଶ୍ଚୟ ସୁବିଧା ଥିବ, ତେଣୁ ମୁଁ ଯାହା ଯାହା କହିଲି ସେଟା ଘର ଛାତ ତଳେ ମଧ୍ୟ ହେଇପାରିବ। ଗୋଟିଏ କଥା ଏଥିରେ ମନେ ରଖିବେ, ତାଙ୍କ ଉପରେ ବରଫ ପ୍ରୟୋଗ କରି ହଠାତ୍ ଉତ୍ତାପଟାକୁ କମେଇ ଦେବା ମଧ୍ୟ ଉଚିତ ନୁହେଁ। ଆମେ ସାଧାରଣ ପାଣି, ସାଧାରଣ ଥଣ୍ଡା ପାଣିରେ ଆମେ ତା ଶରୀରକୁ ପୋଛି ଦେଲେ ତାର ଉତ୍ତାପ ଆସ୍ତେ ଆସ୍ତେ କମିବ, ହଠାତ୍ କମିବା ମଧ୍ୟ ତା ପ୍ରତି ବିପଦଜନକ ହୋଇପାରେ। ତେଣୁ ଆପଣ ମୁଁ ଯାହା କହିଲି, ପଙ୍ଖା ଦେବେ, ପବନ କରିବେ, ଛାଇକୁ ନେବେ ଏବଂ ତାକୁ ଯଦି ସିଏ ପିଇ ପାରୁଛି ତାକୁ ପାଣି ପିଇବା ପାଇଁ ଦେବେ, ସର୍ବତ ଇତ୍ୟାଦି ଯଦି ମିଳିବ ତ ଅଲଗା କଥା, ORS ମିଳିବ ଅଲଗା କଥା, ନ ମିଳିଲା ଖାଲି ତ ପାଣି ମିଳିବ, ଖାଲି ପାଣିକୁ ମୁଁ ତ କହିଛି ଯେକୌଣସି ପାଣି ତାକୁ ଯେତେବେଳେ ପିଏ, କାରଣ ଜୀବନ ରକ୍ଷାଟା ମୂଳ, ତେଣୁ ଯେକୌଣସି ପାଣି ତାକୁ ପିଇବା ପାଇଁ ଦେବେ।
1: ତେବେ କେଉଁ ପରିସ୍ଥିତିରେ ଆମେ ରୋଗୀକୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିବା?
0: ଯଦି ଏହା କଲା ସତ୍ତ୍ୱେ ରୋଗୀ ବହୁତ ଭାବରେ ବାନ୍ତି କଲା, ରୋଗୀ ଅଚେତ ହେଇଗଲା, ଅତ୍ୟଧିକ ବାଉଳି ଚାଉଳି ହେଲା ଏବଂ କାହାରିକୁ ସେ ଚିହ୍ନି ନ ପାରିଲା, କଥାବାର୍ତ୍ତା ଠିକ କଲା ନାହିଁ ଏବଂ ହୃଦୟର ଗତି ବା ଆମେ ଦେଖିପାରିଲେ ଯୋଉଟା କହନ୍ତି ପଲ୍ସ ବା ନାଡ଼ି ଚାଲେ, ଅନେକ ଲୋକ ଜାଣନ୍ତି ନାଡ଼ି ଦେଖିବା, ନାଡ଼ିର ଗତି ପ୍ରବଳ ବଢ଼ିଯିବ, ଆମେ ସାଧାରଣ 72, 75, 76 ନାଡ଼ିର ଗତି ରହିବା କଥା, ସିଏ 150, 200 ପର୍ଯ୍ୟନ୍ତ ନାଡ଼ି, ମାନେ ଆମେ ଗଣି ପାରିବୁନି ଏତେ ଜୋର ଜୋର ନାଡ଼ି ଚାଲିବ, ଆମେ ଜାଣିବୁ ଯେ ଏ ଲୋକ ବିପଦ ସ୍ତରକୁ ଚାଲି ଯାଉଛି ଏବଂ ସେ ପରିସ୍ଥିତିରେ ଆମେ ଆମ୍ବୁଲାନ୍ସ ଡାକୁ, ଯାହା କରୁ। ଆପଣ କିଛି ନହେଲେ ମଧ୍ୟ ଆପଣ ଯେତେବେଳେ ଏଇ ଯୋଉ ପ୍ରାଥମିକ ଚିକିତ୍ସା ଆପଣ ଘରେ କରୁଥିବେ, ଆପଣ ସେତେ ସମୟରୁ ଆମ୍ବୁଲାନ୍ସକୁ ଡାକିଦେବା ମୋ ମତରେ ଭଲ। ଆମ୍ବୁଲାନ୍ସ ଆସିଲେ ଯଦି ରୋଗୀ ଭଲ ହେଇଗଲା ତ ଠିକ ଅଛି, ତଥାପି ଡାକ୍ତରଖାନା ନେଇ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ନେବା ଭଲ, କାରଣ ସେଠି ତ ଆପଣ ବ୍ଲଡ୍ ପ୍ରେସର ଇତ୍ୟାଦି ଦେଖିପାରିବେନି, ଶରୀରର ଉତ୍ତାପ କେତେ, ତାର ବ୍ଲଡ୍ ପ୍ରେସର କେତେ, ବ୍ଲଡ୍ ପ୍ରେସର ଫଲ୍ କରିଯିବ, ଆବଶ୍ୟକ ପଡ଼ିଲେ ସେଥିରେ ତାଙ୍କୁ ଡାକ୍ତରଖାନା। ଏଇ ଲକ୍ଷଣ ଗୁଡ଼ିକ ହେଲେ ତ ନିଶ୍ଚିତ ଅଚେତ ହେଇଗଲା, ବାଉଳି ଚାଉଳି ହେଲା, ଭୀଷଣ ବାନ୍ତି କଲା ଏବଂ କଥାବାର୍ତ୍ତା ଠିକ, ଆପଣ ତାକୁ ଡାକ୍ତରଖାନା ସ୍ଥଳରେ ନେବେ।
1: ତେବେ ଚିକିତ୍ସା କଥାକୁ ଯଦି ଆମେ ଦେଖିବା ତେବେ ଷ୍ଟ୍ରୋକ୍ ଏବଂ ଏକ୍ଜର୍ସନ୍ ଚିକିତ୍ସା ମଧ୍ୟରେ କଣ ପ୍ରଭେଦ ରହିଛି?
0: ଏକ୍ଜର୍ସନ୍ ଯେହେତୁ ଷ୍ଟ୍ରୋକ୍ର ଆଗ ଅବସ୍ଥା, ଷ୍ଟ୍ରୋକ୍ ଗୋଟେ ସିରିୟସ୍ କଣ୍ଡିସନ୍, ମୁଁ ଆପଣଙ୍କୁ ପ୍ରଥମେ ଷ୍ଟ୍ରୋକ୍ର ମାନେ କହେ, ଷ୍ଟ୍ରୋକ୍ ମାନେ ଏଇଆ ଯେ ମସ୍ତିଷ୍କ ଘାତକୁ ଷ୍ଟ୍ରୋକ୍ କୁହାଯାଏ। ମସ୍ତିଷ୍କ ଘାତ କହିଲେ ଅତ୍ୟଧିକ ଗରମ ମସ୍ତିଷ୍କକୁ ଚଢିଯାଇ ମସ୍ତିଷ୍କର ସବୁ କାର୍ଯ୍ୟକ୍ରମକୁ ଅକାମୀ କରିଦେବା, ଏ ହେଲା ଷ୍ଟ୍ରୋକ୍। ତେଣୁ ଷ୍ଟ୍ରୋକ୍ର ଥରେ ହେଲେ ଏବଂ ସେ ଚିକିତ୍ସା ଆମେ ଯଦି ମୂଳରୁ ଆରମ୍ଭ ନ କରିଥିବା, ଦୁର୍ବଳ ଲାଗିଲା, ତାର କ୍ରାମ୍ପ ମାନେ ମାଂସପେଶୀ ସଙ୍କୁଚିତ ହେଇ ତାକୁ କଷ୍ଟ ହେଲା, ଯଦି ସେ ସ୍ତରରେ ଚିକିତ୍ସା ନ କରିଥିବା ଏବଂ ସିଏ ପରବର୍ତ୍ତୀ ଷ୍ଟ୍ରୋକ୍ ସ୍ତରକୁ ଯିବ ଯୋଉଠି ବାନ୍ତି ହେବ, ବାଉଳି ଚାଉଳି ହେବ ଏବଂ କାହାରିକୁ ଚିହ୍ନି ପାରିବନି କିମ୍ବା ଅଚେତ ମଧ୍ୟ ହେଇଯାଇପାରେ, ସେହି ପରିସ୍ଥିତିରେ କ'ଣ କରିବେ? ଆପଣ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଅତି ଶୀଘ୍ର ବନ୍ଦୋବସ୍ତ କରିବେ, କିନ୍ତୁ ଯାହା କରନ୍ତୁ ଆପଣ ଥଣ୍ଡା ପରିବେଶରେ ତାଙ୍କୁ ରଖିବେ, ବିଞ୍ଚଣା ପଙ୍ଖା ଯାହା ପାରନ୍ତି ତାଙ୍କୁ ପବନ ଦେବେ।
1: ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ପାଇଁ ବର୍ତ୍ତମାନ ପରିସ୍ଥିତିରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଖାଦ୍ୟ ପାନୀୟ ଉପରେ କ'ଣ ଉପଦେଶ ଦେବେ?
0: ଅଂଶୁଘାତରେ କୌଣସି ବିଶେଷ ଖାଦ୍ୟ କଥା ମୁଁ କହୁନାହିଁ, ପାନୀୟ କଥା ନିଶ୍ଚିତ କହିବି। ଶୁଣନ୍ତୁ, ଖରାଦିନେ ଆମ ଓଡ଼ିଶାରେ ପଖାଳ ଗୋଟିଏ ସୁଷମ ଖାଦ୍ୟ ଏବଂ ଏହା ଅଂଶୁଘାତ ପାଇଁ ବହୁତ ସୁନ୍ଦର ଔଷଧ। ପଖାଳ ଭାତ ଖାଇ ପଖାଳରେ କଣ ହବ ନା, ପଖାଳରେ ନିଶ୍ଚିତ ଲୁଣ ପକେଇବ, ସାଧା ଆପଣଙ୍କର ଗରମ ଭାତରେ ସେ ଲୁଣ ନ ପକେଇ ପାରେ, କିନ୍ତୁ ପଖାଳ ଭାତରେ ପ୍ରାୟ ଲୁଣ ପକେଇ ସମସ୍ତେ ଖାଆନ୍ତି ଏବଂ ପଖାଳ ଭାତରେ ଯୋଉ ତୋରାଣି ଥାଏ ସେ ତା ଦେହରେ ଅନେକ ଜଳୀୟ ଅଂଶ, ଲବଣ ମଧ୍ୟ କମିଯିବ ନାହିଁ। ପଖାଳ ଗୋଟିଏ ଅଂଶୁଘାତ ପାଇଁ ସୁଷମ ଖାଦ୍ୟ, ଯେ ଦେହର ଜଳୀୟ ଅଂଶ ବୋହିବା କରିବା ପାଇଁ ସର୍ବତ, ORS, ଯେକୌଣସି ପାଣି।

ଏଥରଜା କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:05 ଶୁଣନ୍ତୁ ଲୋକଗୀତର କାର୍ଯ୍ୟକ୍ରମରେ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ମଙ୍ଗୁଳୁ ମହାପାତ୍ର ଏବଂ ସାଥୀ କଳାକାରମାନେ।

0: ବୁଝିଗଲୁ ଭାଇ?
1: ବୁଝିଲି।
0: ପ୍ରଥମରେ ମାଙ୍କୁ ଚିନ୍ତା କଲେ
1: ଆଜ୍ଞା,
0: ଜଗତର ନାଥ ଜଗନ୍ନାଥଙ୍କୁ ପଦେ ଚିନ୍ତା କରିବା।
1: ଠିକ।
0: ରସିକ ହାରାବଳି କାବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୋଟିଏ ପଦ ଲେଖିଲେ।
1: କଣ ଲେଖିଲେ?
0: ଯେ

0: କଣ ବୁଝିଲୁ?
1: କାମନ୍ତା ଦେଶର ରାଜା ସୁରେନ୍ଦ୍ର କେଶରୀ
0: ଠିକ,
1: ତାଙ୍କର ନ ପୁଅ ଆଉ ଗୋଟିଏ ଝିଅ,
0: ଗୋଟିଏ ବୋଲି ଝିଅ,
1: ଝିଅଟିର ନାଁ ହଉଛି ମର୍କତ ମଞ୍ଜୁଳା।
0: ଆଚ୍ଛା।
1: ଆରେ

0: ସୁବର୍ଣ୍ଣ ବୋଲନ୍ତେ କି ସୁନା, ସୁନାକୁ ଯାହାର ରୂପକାନ୍ତି ନିନ୍ଦା କରୁଛି,
1: ଆଚ୍ଛା
0: ଏଡ଼େ ରୂପବତୀ ବା ଏଡ଼େ ସୁନ୍ଦରୀ, ହେଲେ ସେ ରୂପକୁ ଲକ୍ଷ୍ୟ କରି ଲାବଣ୍ୟବତୀ କାବ୍ୟରେ
1: କଣ ଲେଖିଲେ,
0: ଭଞ୍ଜ ଗୋଟିଏ ପଦ ଲେଖିଲେ,
1: ଆଚ୍ଛା
0: ଯୌବନ।

0: ରାଜାମନ୍ତ୍ରୀ ଦୁଇ ଜଣ ଯାକ ଝିଅ ପାଇଁ ଯେତେବେଳେ ବରପାତ୍ର ଖୋଜିଲେ,
1: ଆହା
0: ବହୁ ଅନେଷଣ କରି ତା ସମାନେ ବର ନ ପାଇ ମନେ ଦୁଃଖିତ ଅଛି ନୃପବର। ବହୁ ଦେଶ ବୁଲିଲେ କିନ୍ତୁ ଝିଅ ସମାନ ଉପଯୁକ୍ତ ବରପାତ୍ର
1: କୋଉଠି ମିଳିଲା ନାହିଁ।
0: ଦିନଙ୍କର ଘଟଣା
1: କଣ ହେଲା?
0: ରାଜକୁମାରୀ ମର୍କତ ମଞ୍ଜୁଳା କହିଲା, ସଙ୍ଗାତ
1: ସଙ୍ଗାତ,
0: ଆଜି ଉପବନକୁ ଯିବା, ଟିକେ ଫୁଲ ତୋଳିବା।
1: ଚାଲ
0: ଫୁଲ ତୋଳି ମା ହେଙ୍ଗୁଳାଙ୍କୁ ପୂଜା କରିବା। ସେ ହେଙ୍ଗୁଳା ଯଦି ପ୍ରସନ୍ନ ହେବେ ବା କିଛି ବର ଦେବେ, ତା ଦ୍ଵାରା ଆମର ଉପଯୁକ୍ତ ମନରାଖି ବରଟିଏ ମିଳିବ
1: ନିଶ୍ଚୟ।
0: ଦାସୀଙ୍କୁ ସଙ୍ଗେ

0: ଘଡ଼ି ବାଦ ବଢ଼ିଛି
1: ଭାଇ।
0: ଆଚ୍ଛା
1: ମର୍କତ ମଞ୍ଜୁଳା ଯେତେବେଳେ ଉପବନ ମଧ୍ୟରେ ପହଞ୍ଚିଛି
0: ହଁ
1: ବସନ୍ତ ସମୟ।
0: ଆଚ୍ଛା
1: ବସନ୍ତ ସମୟରେ ଉପବନଟା କେମିତି ସୁନ୍ଦର ଦେଖାଯାଉଛି।
0: କିପରି
1: ଏଇଠି ରସକଲ୍ଲୋଳ କାବ୍ୟରେ କବି ଦୀନକୃଷ୍ଣ ଦାସ
0: ହଁ
1: ଲେଖିଲେ ଗୋଟିଏ ପଦ
0: କଣ ଲେଖିଲେ
1: କୁସୁମ।

0: ମରକତ ମଞ୍ଜୁଳା ଦାସୀ ମାନଙ୍କ ସହିତ ଉପବନ ମଧ୍ୟରୁ ଫୁଲ କୁତୋଳିଲା
1: କିପରି?
0: ଆରେ ଫୁଲ କୁତୋଳି ଦାସୀ ମାନଙ୍କୁ ସଙ୍ଗରେ ଧରି ରାଜକୁମାରୀ ମରକତ ମଞ୍ଜୁଳା ବାହାରିଲା ହେଙ୍ଗୁଳାଙ୍କୁ ପୂଜା କରିବା
1: ପାଇଁ।
0: କାଞ୍ଚନଗିରି ପର୍ବତରେ ଅଛନ୍ତି ମା ହେଙ୍ଗୁଳା। ହେଙ୍ଗୁଳାଙ୍କ ମନ୍ଦିରକୁ ଯାଇ ହେଙ୍ଗୁଳାଙ୍କୁ ମୁଣ୍ଡିଆ ମାରି ତୋଳିଥିବା ଫୁଲକୁ ନେଇ ଦେବୀଙ୍କର ପ୍ରତିମାକୁ ମଣ୍ଡନ କଲା। ମା

0: କିନ୍ତୁ
1: ଭାଇ ମର୍କତ ମଞ୍ଜୁଳା କର ଯୋଡ଼ି କହିଲା ମା
0: ମା
1: ମୁଁ ତୁମକୁ ଧନ ମାଗୁନି
0: ନା
1: ମୁଁ ତୁମକୁ ଜନ ମାଗୁନି
0: ନା
1: କୌଣସି ଗୁଣରେ ଅଭାବ ନାହିଁ
0: ଠିକ
1: ମାତ୍ର ମୋର ଦରକାର ସୁନ୍ଦରିଆ ପୁରୁଷଟି
0: ଠିକ
1: ଏହି ବର ଯେମିତି ମତେ ପ୍ରଦାନ କର
0: ଆଚ୍ଛା
1: ପୂଜାକୁ ସାରି ଦାସୀ ମାନଙ୍କୁ ସଙ୍ଗରେ ଧରି ରାଜକୁମାରୀ ମର୍କତ ମଞ୍ଜୁଳା ଯେତେବେଳେ ପୁରୁକୁ ବାହୁଡୁଛି
0: ଠିକ
1: ଏ ସମୟରେ ଘଟଣା ହୋଇଛି କଣ
0: ହେଲା।

0: ଯାଆନ୍ତେ
1: ଭୈମାସୁର ବୋଲି ଗୋଟିଏ ରାକ୍ଷସ କନଙ୍କାବତୀ ନଗରରେ ତାର ଘର
0: ଆଚ୍ଛା
1: ଦିଗ ଭ୍ରମଣକୁ ଯେତେବେଳେ ଯାଉଥିଲା ଦେଖିଦେଲା ମର୍କତ ମଙ୍ଗଳାକୁ
0: ଆଚ୍ଛା
1: ରାଜକୁମାରୀ ଏଡ଼େ ରୂପବତୀ ବା ଏଡ଼େ ସୁନ୍ଦରୀ ସେ ରୂପକୁ ଦେଖି

0: ଆଗଭଳି ବିଚାର କଲା ମା ହିଙ୍ଗୁଳା, ଆସିଥିଲି ତୋର ଦର୍ଶନ କରିବା ପାଇଁ।
1: ଆଚ୍ଛା,
0: ଦର୍ଶନର କଣ ପ୍ରତିଫଳ ଏହା ଦେବୁ?
1: ଏହା ଦେଖେଇଲୁ।
0: ଏତିକି କହି ଭୟରେ ଧାଇଁଲା ରାଜକୁମାରୀ ହିଙ୍ଗୁଳାଙ୍କ ମନ୍ଦିରକୁ।
1: ଠିକ,
0: ଆରେ ଭୟରେ ଯେତେବେଳେ ରାଜକୁମାରୀ ଯାଉଛି, ଅସୁର ତା ପଛରେ ଚାଟୁକ୍ତି କରି ଡାକିଲା।
1: କଣ କହିଲେ?
0: ଏମିତିକା ଚନ୍ଦ୍ରଭାଗା କାବ୍ୟରେ କବିବର ରାଧାନାଥ ରାୟ ଲେଖିଲେ ଗୋଟିଏ ପଦ।
1: କଣ ଲେଖିଲେ?
0: କାହିଁ

0: ରାଜକୁମାରୀ କବାଟ କୁ ଖୋଲିଲାନି ବୁଝିଲୁ। ଭୈମାସୁର ବିଚାର କଲା କାଉରୀ କାମଚଣ୍ଡୀଙ୍କ କୃପାରେ ଯେ ମହାଧନୁର୍ଦ୍ଧର ଯେ ପୁଣି ବିଧା ମାରି ମନ୍ଦର ପର୍ବତ କୁ ଚୂନ କରିପାରୁଛି ଏ ସାମାନ କବାଟ କେତେ ମାତ୍ର କବାଟରେ କର ମାତ୍ର ମାରିଲା ମାତ୍ରେ ଯେତେବେଳେ କବାଟ ଭାଙ୍ଗିଗଲା ରାଜକୁମାରୀ ମର୍କତ ମଞ୍ଜୁଳାକୁ ବଳାତ୍କାର କଲା ଅସୁର
1: ଆଜ୍ଞା
0: ସେତେବେଳେ।

0: ମଞ୍ଜୁଳା ବିକଳ ଭାବରେ ଡାକିଲା ମା ହେଙ୍ଗୁଳା,
1: ହଁ
0: ତୋର ଦର୍ଶନ କରିବା ପାଇଁ କି ଆସିଥିଲି।
1: ଆଚ୍ଛା,
0: ତୋ ଆଗରୁ ମତେ ଦତ୍ୟ ଚୋରି କରିକି ନେଇଯାଉଛି। ଏ ବିପଦ ମଧ୍ୟରୁ ତୁ ଯଦି ମତେ ନ ରଖିବୁ,
1: ହଁ
0: ପ୍ରକୃତରେ ତତେ କିଏ ସେବା
1: କରିବେ? ନାହିଁ
0: ଆଜ୍ଞା, ସେ କାଳେ

0: ଅଦୃଶ୍ୟରେ ହେଙ୍ଗୁଳା କହିଲେ ମର୍କତମଞ୍ଜୁଳା।
1: ଆଚ୍ଛା,
0: ବିଧାତା ତୋ କପାଳରେ ଯାହା ଲେଖିଛି କାଟିବାର କାହାର ସାଧ୍ୟ ନାହିଁ।
1: ନା
0: ହେଲେ ଦୈତ୍ୟର ଆୟତନରେ କିଛି ଦିନ ରହିବ,
1: ରହିବାକୁ ପଡିବ।
0: ଦୈତ୍ୟ ତୋତେ ବେଳେ ସ୍ପର୍ଶ କରିପାରିବନି।
1: ନା
0: ସେ ଯଦି ବେଳେ ସ୍ପର୍ଶ କରିବ ତାର ମୂର୍ଦ୍ଧନା ଫାଟିଯିବ।

0: ନିଶ୍ଚୟ
1: ଗୋଟେ ମନ୍ତ୍ର ବଳରେ ମୁଁ ତତେ ପଥର କରିଦେବି,
0: ଆହା
1: ପଥର ହୋଇକି ଦୈତ୍ୟ ଗୃହରେ ରହିବୁ।
0: ହଁ,
1: ଯୋଉ ରସିକ ପୁରୁଷ ହାତ ତୋ ଦେହରେ ବାଜିବ,
0: ଆଚ୍ଛା
1: ପଥରରୁ ଯେତେବେଳେ ମୁକ୍ତି ପାଇବୁ
0: ଠିକ
1: ତାକୁ ପତିପଦରେ ମାଳଟିଏ ଦେବୁ।
0: ହଁ।

0: ପଥର କୁ ନେଇ ଭୈମାସୁର କଲା କଣ?
1: ଠିକ
0: ଆପଣ ଅନ୍ତପୁର ମଧ୍ୟରେ ପୁଷ୍କରିଣୀ ମଧ୍ୟରେ ପାବଶ୍ୟ କରି ରଖିଲା।
1: ହଁ,
0: ମର୍କତ ମଣ୍ଡଳା ସହିତ ଯେତିକ ଦାସୀ ମାନେ ଆସିଥିଲେ
1: ଆଚ୍ଛା
0: ସମସ୍ତେ କାନ୍ଦି

0: କାଞ୍ଚନଗିରି କି ଯାଇଥିଲୁ ହିଙ୍ଗୁଳାଙ୍କୁ ଦର୍ଶନ କରିବା ପାଇଁ।
1: ହଁ
0: ଦର୍ଶନ କରି ଫେରିବା ସମୟରେ
1: ଆଚ୍ଛା
0: ଗୋଟିଏ ଅସୁର ଚୋରି କରିକି ନେଲା।
1: ଆଚ୍ଛା
0: ଶୁଣି ସୁରେନ୍ଦ୍ର କେଶରୀ ଅତି ବିକଳରେ ଆହା ମୋ ଦୁହିତା ବୋଲି ଗଡ଼ିଲେ ଭୂମିରେ। ରାଣୀଙ୍କର ଶୋକ କଥା କେ କହିପାରିବ, ଗଡ଼ନ୍ତି ପଡ଼ନ୍ତି ଆହା କି କଲୁ ଦଇବ। ଭାଇ ନ ଭାଇ ଯାକ ପାଖରେ ଥିଲେ।
1: ଆଚ୍ଛା
0: କହିଲେ ପିତା ଆମକୁ ଆଦେଶ ଦିଅ।
1: ଆଦେଶ ଦିଅ।
0: ଭଉଣୀ କି କୌଣସି ଅସୁର ଚୋରି କରି ନେଇଛି,
1: ଠିକ
0: ତା ସହିତ ଯୁଦ୍ଧ କରି ଭଉଣୀ କି ମୁକ୍ତି କରିକି ଆଣିବ।
1: ନିଶ୍ଚୟ
0: ଚଳାନ୍ତି ସେ ଘୋଡ଼ାକୁ ହେ ବିଜୁଳି ସମାନ ଆହୁରି ବୁଲିଣ।

0: ଅରଣ୍ୟ ମଧ୍ୟରେ ନଅ ଭାଇ ଯାକ ଯେତେବେଳେ ପହଞ୍ଚିଲେ ବିଚାର କଲେ କଣ କରିବା
1: କଣ କରିବା,
0: ଏଠାରେ କିଛି ସମୟ ବିଶ୍ରାମ କରି
1: ଆଚ୍ଛା
0: ଭଉଣୀକି ଖୋଜିବାକୁ ଯିବା।
1: ହଁ,
0: ଦେଖିଲେ ଜଣେ ଷଠ ତପସୀ
1: ଆଚ୍ଛା
0: ଦଶ ମହାବିଦ୍ୟାକୁ ସାଧନା କରିଛନ୍ତି।
1: ନିଶ୍ଚୟ
0: କାଳୀଙ୍କ ଆଗରେ ଦଶଟି ରାଜପୁତ୍ର ମୁଣ୍ଡ ଦେଲେ, କାଳୀ ଦେବେ ତିନୋଟି ବର,
1: ତିନୋଟି ବର ଦେବେ।
0: ସେହିଦିନ ଠାରୁ ଯୋଗୀ ବେଶକୁ ଧାରଣ କରି ଜଙ୍ଗଲ ମଧ୍ୟରେ ରାଜପୁତ୍ରକୁ ଅନ୍ୱେଷଣ କରୁଛି। ନଅ ଭାଇଙ୍କୁ ଯେତେବେଳେ ଦେଖିଲା ତପସୀ ଆସିକି ପହଞ୍ଚିଲା।
1: ଆଚ୍ଛା,
0: କହିଲେ ବାବୁ ରାଜପୁତ୍ର ଭଳି ଦେଖାଯାଉଛ, ଏ ଘୋର ଜଙ୍ଗଲ ମଧ୍ୟରେ କାହିଁ ପାଇଁ ବୁଲୁଛ?
1: ଆଚ୍ଛା,
0: ସେତେବେଳେ ପୁତ୍ର ମାନେ କରକୁ ଯୋଡ଼ିଲେ ଆହୁରି କର।

0: ପୁତ୍ର ମାନେ କହିଲେ ହେ ମହର୍ଷି,
1: ହଁ
0: ଆମର ଘର ହଉଛି କାମନ୍ତା ଦେଶ।
1: ଆଚ୍ଛା,
0: କାମନ୍ତା ଦେଶର ରାଜା ହଉଛନ୍ତି ସୁରେନ୍ଦ୍ର କେଶରୀ।
1: ହଁ,
0: ତାଙ୍କର ଆମର 9 ପୁଅ,
1: ଆହା,
0: ଗୋଟିଏ ବୋଲି ଝିଅ।
1: ହଁ,
0: ଭଉଣୀ ଆମର ଆସିଥିଲା ହେଙ୍ଗୁଳାଙ୍କୁ ଦର୍ଶନ କରିବା ପାଇଁ, ଗୋଟିଏ ଅସୁର ତାକୁ ଚୋରି କରି ନେଲା।
1: ଆଚ୍ଛା,
0: ଆମେ ଭଉଣୀକି ଖୋଜିବା ପାଇଁ ଆସିଛୁ।
1: ଠିକ,
0: ଆପଣ ତ ତପସୀ, ଯୋଗ ବଳେ ସକଳ କଥା ଜାଣିପାରୁଛନ୍ତି।
1: ଜାଣିପାରିବେ
0: ଆମର ଭଉଣୀକି କିଏ ନେଇଛି ଆପଣ କହିପାରିବେ?
1: ନିଶ୍ଚୟ କହନ୍ତୁ।
0: ତପସୀ କହିଲେ ବାବୁ ସେମିତି କହିପାରିବେନି।
1: ଆଚ୍ଛା,
0: ଆରେ ଚେଲା।

0: ଲୋଚନ
1: ଭାଇ
0: ପୁତ୍ର ମାନଙ୍କୁ ସଙ୍ଗରେ ଧରି ତପସି ପହଞ୍ଚିଲେ ଆଶ୍ରମ ମଧ୍ୟରେ।
1: ଆଚ୍ଛା,
0: କାଳୀଙ୍କର ମନ୍ଦିରକୁ ଖୋଲି ଦେଲେ। କହିଲେ, ପୁତ୍ର ମାନେ, ଇଏ ହଉଛନ୍ତି ମହାମାୟୀ କାଳୀ, ୟାଙ୍କ ପାଦରେ ଭକ୍ତି ଭାବରେ ନ ଭାଇ ଯାକ ନମସ୍କାର କର।

श्रोता बंधु ଏଟା କୁଛ ଆଜିର ଲୋକଗୀତ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଦାସକାଠିଆ ଗୀତ ପରିବେଷଣ କରିଥିଲେ ମଙ୍ଗୁଳି ମହାପାତ୍ର ଏବଂ ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ଶ୍ରୋତା ବନ୍ଧୁ ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣନ୍ତୁ ଆପ୍ ତ ଏସେ ନାଥେ କଥାଚିତ୍ରରୁ କିଛି ଗୀତ ସଙ୍ଗୀତରେ ଅଛନ୍ତି ଉଷା ଖାନ୍ନା ଶୁଣନ୍ତୁ କଥାଚିତ୍ର ଆପ୍ ତ ଏସେ ନାଥେ